ଆକାଶବାଣୀ ବ୍ରହ୍ମପୁର ଆଜି ମଙ୍ଗଳବାର 1948 ଶକାବ୍ଦ ଆଷାଢ଼ 30 ଦିନ 2026 ଜୁଲାଇ ମାସର 21 ତାରିଖ ସମୟ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:58 ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଟ୍ଜ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ରେ।

ଶିକ୍ଷା କୌଣସି ବହି ପାଠରେ ସୀମିତ ନୁହେଁ, ବରଂ ଜୀବନ ନିଜେ ଗୋଟିଏ ମହାନ ଶିକ୍ଷକ ଅଟେ। ଆସନ୍ତୁ ଶ୍ରୋତାବନ୍ଧୁ, ଏହି ଭାବନା ସହିତ ଆରମ୍ଭ କରିବା ଆଜିର ସକାଳ। ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କେଉଁ ନାମ ଧରି ଡାକିବି ତୁମକୁ, ଶବ୍ଦ ସବୁ ହୋଇଯାଏ ନିରବ। ହୃଦୟର ପ୍ରତିଟି ସ୍ପନ୍ଦନ କହେ ତୁମେ ହିଁ ମୋ ଜୀବନର ଗୌରବ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଆସନ୍ତୁ ଶୁଣିବା। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ପ୍ରଫୁଲ୍ଲ କର।

ଆକାଶକୁ ଛୁଇଁ ଏ ପତାକା ତୁମର ନୀଳାଚଳର ଗର୍ବଚିହ୍ନ ଦେଖି ତାହାକୁ ନତ ହୁଏ ମସ୍ତକ ଜାଗେ ହୃଦୟ ଭକ୍ତିର ସ୍ପନ୍ଦନ। ଶ୍ରୋତବନ୍ଧୁ ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଶିବକୁମାର ରଥଙ୍କ ରଚନାରୁ। କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଆଲୋକ କୁମାର କୁଣ୍ଡୁ।

ବେଳେବେଳେ ଭଗବାନଙ୍କୁ ମଧ୍ୟ ଖୋଜିବା ପାଇଁ ପଡ଼େ। ଦୀର୍ଘକାଳ ଅପେକ୍ଷାରେ ରହିବାକୁ ହୁଏ। ଗରାଖ ଈଶ୍ୱରଟିଏ ପାଇଁ ଦୋକାନୀ ଅପେକ୍ଷା କଲାପରି ଠାକୁର ମଧ୍ୟ କାହାକୁ ନା କାହାକୁ ଅପେକ୍ଷା କରନ୍ତି। ମନେ ମନେ କେତେ ଅକୁଳାନ୍ ହୋଇ ଖୋଜୁଥାନ୍ତି।

ଶୁଣୁଥିଲି ଅନୁଚିନ୍ତା। ଉପସ୍ଥାପନା କରିଥିଲି ଡକ୍ଟର ତୀର୍ଥାନନ୍ଦ ମିଶ୍ର। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 102ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଲକ୍ଷ୍ମୀପୁର କଟକ ଗଜପତି ଗଞ୍ଜାମ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ବଜ୍ରପାତ ହେବା ସହିତ ଘଣ୍ଟାକୁ 30-40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ଜିଲ୍ଲାମାନଙ୍କରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା।

ପାଣିପାଗ ସନ୍ଧ୍ୟା 6:15ରେ ଶୁଣିପାରିବେ ଶ୍ରୀ ରାମଚରିତ ମାନସର 97ତମ ଭାଗ। ପ୍ରଚାର କରିବୁ କେତୋଟି ଓଡ଼ିଆ କଥାଚିତ୍ର ଗୀତ ରାତି 7:15ରେ। 7:30ରେ ରହିଛି କୃଷିଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ। ପରେ ପରେ ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ରାତି 10:00ରେ ଶୁଣିପାରିବେ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକରୁ। ଶ୍ରୋତାବନ୍ଧୁ, ଏଥିଲା ଆଜିର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଓ ପରେ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଏହି ବିଜ୍ଞାପନ ବିରତି ପରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାର ପ୍ରଥମ ଡେଙ୍ଗୁ ଟିକା କ୍ୟୁ ଡେଙ୍ଗାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଟାକୁଡ଼ା ବାୟୋଫାର୍ମାସ୍ୟୁଟିକାଲ୍ସ ବିକଶିତ ଏହି ଟିକାକୁ ଭାରତର ଔଷଧ ମହାନିୟନ୍ତ୍ରକ ବିପଣନ ଅଧିକାର ପ୍ରଦାନ କରିଛନ୍ତି। 4 ବର୍ଷରୁ 60 ବର୍ଷ ବୟସର ଲୋକମାନଙ୍କୁ ଏହି ଟିକା ଦିଆଯାଇପାରିବ। ଟିକାଟି ପୂର୍ବରୁ 40 ଦେଶରେ ଅନୁମୋଦନ ଲାଭ କରିଛି। ମଶା କାମୁଡ଼ା ଦ୍ୱାରା ବ୍ୟାପୁଥିବା ଡେଙ୍ଗୁ ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥାନ୍ତି। ପୁରୀରେ ଆଜି 3 ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି 3 ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିବେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ନନ୍ଦୀଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ। ଗତକାଲି ବିଳମ୍ବିତ ରାତିରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ବିଳମ୍ବିତ ରାତିରେ ମା ଲକ୍ଷ୍ମୀଙ୍କ ହେରାପଞ୍ଚମୀ ନୀତି ଶୃଙ୍ଖଳିତ

0: ବର୍ଗର ଲୋକଙ୍କ ଆତ୍ମବିଶ୍ୱାସ ସମ୍ମାନ ଓ ସମାନ ସୁଯୋଗ ସହ ଅଗ୍ରଗତି ମାଧ୍ୟମରେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନରେ ଓଡ଼ିଶାର ଅନୁନ୍ନତ ଜନଜାତି ଗୋଷ୍ଠୀ ଆଗକୁ ରାସ୍ତା ଶୀର୍ଷକ ଏକ ଦିବସୀୟ ସମ୍ମିଳନୀରେ ଯୋଗଦେଇ ରାଜ୍ୟପାଳ ପିଭିଟିଜି ସମୁଦାୟର ଅନ୍ତର୍ଭୁକ୍ତିମୂଳକ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ସୁବିଧା ବିସ୍ତାର ସହ ସେମାନଙ୍କ ସାଂସ୍କୃତିକ ପରିଚୟ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ପିଭିଟିଜିଙ୍କ ସାମାଜିକ, ସାଂସ୍କୃତିକ, ପୁଷ୍ଟି ଓ ସ୍ୱାସ୍ଥ୍ୟ ସ୍ଥିତି ସମ୍ପର୍କିତ ଏକ ରିପୋର୍ଟ ଉନ୍ମୋଚିତ ହୋଇଛି। ରାଜ୍ୟର ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ ଓ ସହରାଞ୍ଚଳମାନଙ୍କର ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସଂଶୋଧିତ ବନାନକୁ ସମସ୍ତ ସରକାରୀ ଦସ୍ତାବିଜ, ପତ୍ରାଳାପ, ୱେବ୍ସାଇଟ୍, ପୋର୍ଟାଲ ଓ ନାମଫଳକରେ ବ୍ୟବହାର କରିବାକୁ କୁହାଯାଇଛି। ବେସରକାରୀ ସଂସ୍ଥାମାନଙ୍କୁ ନାମଫଳକ ପରିବର୍ତ୍ତନ ପାଇଁ 6 ମାସ ସମୟ ଦିଆଯାଇଛି। ବିକଶିତ ଗ୍ରାମପଞ୍ଚାୟତ ଯୋଜନାରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର 30 ପଞ୍ଚାୟତର ବିକାଶ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିଲାଗି ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି। ପଞ୍ଚାୟତିରାଜ ବିଭାଗ ଅଧୀନରେ ସମ୍ପୃକ୍ତ ପଞ୍ଚାୟତଗୁଡ଼ିକରେ ଜଳସମ୍ପଦ ପରିଚାଳନା, ଭିତ୍ତିଭୂମି ବିକାଶ, ଜଳ ସଂରକ୍ଷଣ ଓ ବିପର୍ଯ୍ୟୟ ମୁକାବିଲା ପରିଚାଳନା ଭଳି ପ୍ରକଳ୍ପ କାର୍ଯ୍ୟ କରାଯିବ। ଆସନ୍ତା ମାସ 15 ତାରିଖ ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଶୋର କିଶୋରୀଙ୍କ ସଶକ୍ତିକରଣ, ବାଲ୍ୟ ବିବାହ ନିରାକରଣ, ଶିଶୁଶ୍ରମ ଉଚ୍ଛେଦ ଏବଂ ଚାଇଲ୍ଡ ଲାଇନ୍ ଆଡ଼ଭାଇଜରୀ ବୋର୍ଡ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକରେ ଜିଲ୍ଲା କାର୍ଯ୍ୟ ଯୋଜନାର ଅଗ୍ରଗତି, ବାଲ୍ୟ ବିବାହ ମୁକ୍ତ ଗ୍ରାମ ଓ ୱାର୍ଡ ଗଠନ, ଶିଶୁ କଲ୍ୟାଣ କମିଟିର ଭୂମିକା ଏବଂ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଖୈରପୁଟ ବ୍ଲକର ସିସାପୁଟ ଗ୍ରାମରେ ସିଲଭର ଓକ୍ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜନଜାତି ଚାଷୀଙ୍କ ଜୀବିକା ବିକାଶ ଓ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ପ୍ରାୟ 180 ହେକ୍ଟର ଜମିରେ ଏହି ଚାରାରୋପଣ କରାଯିବ। ପାଣିପାଗ, ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 14 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଅପରପକ୍ଷରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି 6:00 ସୁଦ୍ଧା 613.29 ଘନଫୁଟ ରହିଛି। ଜଳଭଣ୍ଡାର 4 ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଜନ୍ମଗତ ବକ୍ରପାତ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶକ୍ତି ପ୍ରସାଦ ଦାସ।
2: ମୁଖ୍ୟତଃ 2 ବା 3ଟି କାରଣ ଯୋଗୁଁ ଜନ୍ମ ସମୟରେ ପିଲାର ପାଦଟି ବଙ୍କା ଥାଏ। ଏହି ବକ୍ରପାଦ ଓ କ୍ଲବ୍ ଫୁଟ୍ ଜନ୍ମଗତ ବିକଳାଙ୍ଗ ମଧ୍ୟରେ ସବୁଠାରୁ ଅଧିକ ଦେଖାଦେଇଥାଏ। ଅତି କମ୍ରେ ପ୍ରତି 1000 ଜନ୍ମ ହୋଇଥିବା ପିଲାଙ୍କ ମଧ୍ୟରୁ ଏହା 2 ଜଣଙ୍କୁ ହୋଇଥାଏ। ଗର୍ଭାଶୟ ମଧ୍ୟରେ ସଠିକ ସ୍ଥାନ ନ ରହିବା ଓ ବଂଶଗତ ଜନିତ ଇତ୍ୟାଦି କେତୋଟି କାରଣ ମଧ୍ୟରୁ ଅନ୍ୟତମ। ଆଉ କିଛି ମାଂସପେଶୀ ଜନିତ ରୋଗ ଯୋଗୁଁ ମଧ୍ୟ ଏହା ହୋଇଥାଏ। ଏହା 1 ବା 2 ଗୋଡ଼ରେ ମଧ୍ୟ ହୋଇଥାଏ। ଏହି ଅବସ୍ଥାକୁ ଚିହ୍ନିବାରେ କୌଣସି ଅସୁବିଧା ହୋଇନଥାଏ। ଆଜିକାଲି ତ ପିଲାଟି ମା ପେଟରେ ଥିଲାବେଳେ ଅଲ୍ଟ୍ରାସାଉଣ୍ଡ ମାଧ୍ୟମରେ ମଧ୍ୟ ଏହା ଜଣାପଡ଼ିଯାଉଛି। ଏହି ରୋଗ ସହିତ ସ୍ଥାନଚ୍ୟୁତ ନିତମ୍ବ ବା ଜନ୍ମଗତ ହିପ୍ ଡିସ୍ଲୋକେସନ୍ ମିଶିକରି ଥାଏ। ସାଧାରଣତଃ ପାଦଟି ଭିତରପଟକୁ ମୋଡ଼ି ହୋଇଥାଏ। ପାଦର ଭିତରପଟ ମାଂସପେଶୀ ଛୋଟ ହୋଇଯାଇଥାଏ ଓ ଏହା ପାଦକୁ ବଢ଼ିବାକୁ ଦିଏ ନାହିଁ। ଫଳରେ ବାହାର ପଟଟି ଅଧିକ ବଢ଼ିଥାଏ ଓ ଭିତର

0: ଦଶ ବର୍ଷ ମଧ୍ୟରେ ପିଲାଟି ଆସେ ତେବେ ହାଡ଼ କାଟି ପାଦକୁ ସିଧା କରାଯାଇଥାଏ। ବିଭିନ୍ନ ପ୍ରକାର ପରୀକ୍ଷା କରି ଜଣାଯାଇଛି ଯେ ମାଂସପେଶୀ ଲମ୍ବା କରି ଅସ୍ତ୍ରୋପଚାର କରାଗଲେ ପାଦଟି ଦୁର୍ବଳ ହୋଇଯାଏ ଓ ହାଡ଼ କାଟି ପାଦ ସିଧା କଲେ ପାଦ ଛୋଟ ହୋଇଯାଇଥାଏ। ରୁଷିଆର ଡାକ୍ତର ଇଲିଜାରୋ ତାଙ୍କ ଅନୁଧ୍ୟାନ ମାଧ୍ୟମରେ ଜଣାଇଦେଲେ ଯେ ହାଡ଼, ରକ୍ତନଳୀ ଓ ମାଂସପେଶୀ ଇତ୍ୟାଦିକୁ ଧୀରେ ଧୀରେ ଟାଣିଲେ ଏହା ଲମ୍ବା ହୋଇଯାଇଥାଏ। ଏହି ପଦ୍ଧତି ଅନୁସରଣ କରି ଅନେକ ଦେଶରେ ବକ୍ରପାଦର ଚିକିତ୍ସା ମଧ୍ୟ ବଦଳିଗଲା। ଭାରତରେ ଏହି ଚିକିତ୍ସା ଜେସ୍ ବା ଉମେକ୍ସ ନାମକ ଯନ୍ତ୍ର ଦ୍ୱାରା କରାଗଲା। ଯଦି ରୋଗୀଟି 12 ବର୍ଷ ପରେ ଆସେ ତେବେ ଇଲିଜାର ରିଙ୍ଗ ମାଧ୍ୟମରେ ଏହା କରାଯାଇଥାଏ। ଏହି ଜେସ୍ ବା ଇଲିଜାର ପଦ୍ଧତି ଦ୍ୱାରା ଶରୀରର କୌଣସି ଅଂଶକୁ କାଟିବାକୁ ପଡ଼ିନଥାଏ। 7 ବା 8 ତାର ଗୋଡ଼ର ବିଭିନ୍ନ ସ୍ଥାନରେ ହାଡ଼ ଭିତର ଦେଇ ପ୍ରବେଶ କରାଯାଇଥାଏ। ଏହି ତାରକୁ ବାହାରୁ ଯନ୍ତ୍ର ଦ୍ୱାରା ସଂଯୋଗ କରାଯାଏ। ଏହାକୁ ପ୍ରତ୍ୟହ 1 ମିଲିମିଟର ହିସାବରେ ଲମ୍ବା କରାଯାଇଥାଏ, ଫଳରେ ପାଦଟି ଧୀରେ ଧୀରେ ସିଧା ହୋଇଯାଏ। ସିଧା ହେବାକୁ 6 ବା 8 ସପ୍ତାହ ଲାଗିଥାଏ, ତାପରେ ଏହି ଯନ୍ତ୍ର ତା ଦେହରୁ କାଢ଼ି ଦିଆଯାଇଥାଏ। ତେଣୁ ଏଥିରୁ ଜଣାପଡ଼ିଲା ଯେ ପ୍ରଥମ ସପ୍ତାହରୁ ବକ୍ରପାଦର ଚିକିତ୍ସା ସହଜ, ଅଳ୍ପ କଷ୍ଟ ଓ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସିଧା ହୋଇଯାଇଥାଏ। ଶରୀରର କୌଣସି ଜାଗା କଟାଯାଇନଥାଏ। ତେଣୁ ବକ୍ରପାଦ ପିଲା ଜନ୍ମ ହେବାର ପ୍ରଥମ ସପ୍ତାହରେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଡେରିରେ ଡାକ୍ତରଙ୍କ ପାଖକୁ ଆସିଲେ ଚିକିତ୍ସା ସମ୍ଭବ, କିନ୍ତୁ ସମୟ ଲମ୍ବା ଲାଗିଥାଏ ଓ କଷ୍ଟସାଧ୍ୟ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଜନ୍ମଗତ ବକ୍ରପାତ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶକ୍ତିପ୍ରସାଦ ଦାସ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତର ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23 ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଛନ୍ତି। ଜଣେ ଭାରତୀୟ ରାଷ୍ଟ୍ରପତିଙ୍କର ଏହା ସେହି ରାଷ୍ଟ୍ରକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ମୁର୍ମୁ ଉତ୍ତର ମାସିଡୋନିଆ ପ୍ରତିପକ୍ଷ ସେଲେଜାନୋ ଭାସ୍କା ଡାଭୁକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜାନ୍ ମିକୋସ୍କି ଏବଂ ସେଠାକାର ସଂସଦର ବାଚସ୍ପତି ଆଫ୍ରିମୋ ଗାସିଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଉତ୍ତର ମାସିଡୋନିଆ ସଂସଦକୁ ମଧ୍ୟ ସମ୍ବୋଧନ କରିବେ। ଦୁଇ ଦେଶର ବ୍ୟାବସାୟିକ ସମ୍ମିଳନୀରେ ରାଷ୍ଟ୍ରପତି ମୁର୍ମୁ ଯୋଗଦେବା ସହ ସମାବେଶକୁ ସମ୍ବୋଧନ କରିବେ। କୃଷି, ଔଷଧ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତି

ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା କାଳରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ବାଣିଜ୍ୟ ବ୍ୟବସାୟ ଦକ୍ଷତା ବିକାଶ ସାମୁଦ୍ରିକ ବ୍ୟାପାର ସ୍ୱାସ୍ଥ୍ୟ କୃଷି ଶିକ୍ଷା ଏବଂ ଡିଜିଟାଲ ସହଯୋଗ ନେଇ ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ମତ ବିନିମୟ କରିଛନ୍ତି। ବିଭିନ୍ନ ବହୁପକ୍ଷ ଫୋରମରେ ପାରସ୍ପରିକ ସହଯୋଗ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ପାନାମା ବୈଦେଶିକ ମନ୍ତ୍ରୀଙ୍କ ଏହି ଭାରତ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବ ବୋଲି ଡକ୍ଟର ଜୟଶଙ୍କର ପୂର୍ବରୁ ମତବ୍ୟକ୍ତ କରିଥିଲେ। ଡକ୍ଟର ଜୟଶଙ୍କର କହିଛନ୍ତି ତାଙ୍କ ପ୍ରତିପକ୍ଷଙ୍କ ଏହି ଗସ୍ତ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍ମୁକ୍ତ କରିବ। ଭାରତ ଏହାର ପ୍ରଥମ ଡେଙ୍ଗୁ ଟିକାର ବ୍ୟବସାୟକୁ ଅନୁମୋଦନ ପ୍ରଦାନ କରିଛି। ଟାକୁଡ଼ା ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ଦ୍ୱାରା ବିକଶିତ ଏହି କୋଡେଙ୍ଗା ଟିକାର ବିପଣନକୁ ଔଷଧ ନିୟାମକ ସଂସ୍ଥା ମଞ୍ଜୁରୀ ପ୍ରଦାନ କରିଛି। କମ୍ପାନୀ ଦେଇଥିବା ସୂଚନା ଅନୁଯାୟୀ 4-60 ବୟସ୍କ ଲୋକଙ୍କ ପାଇଁ ଏହି ଟିକା ପ୍ରଦାନ କରାଯାଇପାରିବ। ପୂର୍ବରୁ ଡେଙ୍ଗୁ ସଂକ୍ରମଣ ନେଇ କୌଣସି ତଥ୍ୟ ନଥିଲେ ମଧ୍ୟ ଏହାକୁ ନିଆଯାଇପାରିବ ବୋଲି କମ୍ପାନୀ ସୂଚନା ଦେଇଛି। ୟୁରୋପୀୟ ସଂଘ, ବ୍ରିଟେନ୍, ବ୍ରାଜିଲ୍, ଇଣ୍ଡୋନେସିଆ ଏବଂ ଆର୍ଜେଣ୍ଟିନା ସମେତ 40 ଅଧିକ ଦେଶରେ ଏହି ଟିକାର ପ୍ରଚଳନ କରାଯାଉଛି ବୋଲି କମ୍ପାନୀ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ଗତକାଲି 11 ମୃତ୍ୟୁ ହୋଇଛି। ଏଥିରେ ଜଣେ ମହିଳା ଏବଂ ତାଙ୍କର 2 ସନ୍ତାନ ରହିଛନ୍ତି। ଏଥିସହ ଗତ 3 ମଧ୍ୟରେ ମୃତ୍ୟୁ ସଂଖ୍ୟା 23 ବୃଦ୍ଧି ପାଇଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଲଗାତାର ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ରାଜୌରୀ ଏବଂ ପୁଞ୍ଚ ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସେଠାରେ 7 ନିଖୋଜ ଥିବା ଜଣାପଡ଼ିଛି। ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରବଳ ବର୍ଷା ଏବଂ ତତ୍ଜନିତ ଆକସ୍ମିକ ବନ୍ୟା ଓ ଭୂସ୍ଖଳନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଉପରାଜ୍ୟପାଳ ଶ୍ରୀ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ମୃତକଙ୍କ ପରିବାରବର୍ଗଙ୍କ ଲାଗି 6 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସେଠାକାର ପୁଲିସ୍ ଏବଂ ସେନା ସମେତ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ନିୟୋଜିତ ହୋଇଛନ୍ତି। ଗତକାଲି ଅନ୍ୟ ଏକ ଘଟଣାକ୍ରମରେ ଡୋଡା ଜିଲ୍ଲାର ଜାମ୍ମୁ କିଶୱର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ରାଗିନାଲ୍ଲାଠାରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ପାହାଡ଼ରୁ ଖସୁଥିବା ପଥର ପଡ଼ିଯିବାରୁ 2 ମୃତ୍ୟୁ ହୋଇଛି। ଆସନ୍ତା 23 ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ନଦୀ, ଝରଣା ଆଦି ପ୍ରାକୃତିକ ସ୍ରୋତ ନିକଟକୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ସମନ୍ୱିତ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବାକୁ

ଓ ଆଧ୍ୟାତ୍ମିକ ବିଦ୍ୟାଳୟ ରୂପେ ସେସବୁ ପୀଠ ବିଖ୍ୟାତ ହୋଇଥିଲା। ମୁସଲମାନ ଓ ମୋଗଲମାନଙ୍କ ଆଧିପତ୍ୟ ବିସ୍ତାର କାଳରେ ଅନେକ ହିନ୍ଦୁ ଧର୍ମ ପୀଠ ମନ୍ଦିର ଦେବାଳୟ ଧ୍ୱସ୍ତ ବିଧ୍ୱସ୍ତ ଓ ଲୁଣ୍ଠିତ ହୋଇଥିଲେ। ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ଗଣେଶ, କେଶବ, ଆନନ୍ଦଗିରି, ନାନକ, ନିମ୍ବାର୍କ, କବୀର, ଶଙ୍କରଦେବ, ଶ୍ରୀଚୈତନ୍ୟ, ରାମାନନ୍ଦ, ବଲ୍ଲଭାଚାର୍ଯ୍ୟ, ହରିଦାସ, ରାମଦାସ, ନିତ୍ୟାନନ୍ଦ, ଗୌରାଙ୍ଗ, ରାମଲିଙ୍ଗ ସ୍ୱାମୀ, ସମର୍ଥ ରାମଦାସ, ସୁରଦାସ, ତୁଳସୀଦାସ, ବିଠଲା, ଜ୍ଞାନେଶ୍ୱର, ନାମଦେବ, ଏକନାଥ, ତୁକାରାମ, ମୀରାବାଇ, ରୂପଗୋସ୍ୱାମୀ, ଗୋବର୍ଦ୍ଧନାଚାର୍ଯ୍ୟଙ୍କ ଭଳି ଲୋକ ସକ୍ରିୟ ଧର୍ମ ଚର୍ଚ୍ଚା ଫଳରେ ସାରା ଦେଶରେ ଏପରିକି ପୁରପଲ୍ଲୀରେ ମଧ୍ୟ ଅନେକ ମଠ ଗଢ଼ି ଉଠିଥିଲା। ନୟନା, ମଣିବାଚକର, ହନୁମତ, ଲିଙ୍ଗାୟତ, ଗାଣପତ୍ୟ, ଅବଧୂତ, ଅଲେଖ ଓ ଅଘରା ଆଦି ଅନେକ ସମ୍ପ୍ରଦାୟର ମଠ ଦେଖିବାକୁ ମିଳିଲା। କିନ୍ତୁ ଗଞ୍ଜାମର ଅଧିକାଂଶ ମଠ ବୈଷ୍ଣବ ଗୋଷ୍ଠୀର, ରାମାନୁଜ, ରାମାନନ୍ଦ, ଚୈତନ୍ୟ, ଅତିବଡ଼ି, ଗୌରାଙ୍ଗ ପ୍ରଭୃତି ସମ୍ପ୍ରଦାୟର। ଏଥିରୁ କେତେକ ସାମ୍ପ୍ରଦାୟିକ ଗୁରୁମାନଙ୍କ ଦ୍ୱାରା ପ୍ରତିଷ୍ଠିତ ତ ଆଉ କେତେକ ବିଭିନ୍ନ ରାଜା ବା ଜମିଦାରଙ୍କ ଦ୍ୱାରା ନିର୍ମିତ ହୋଇଛି। ଅନ୍ୟ କେତେକ ମଠ ସମାଜର ବଦାନ୍ୟ ବା ବୈରାଗୀ ଶ୍ରେଣୀର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସ୍ଥାପିତ। ସାମ୍ପ୍ରଦାୟିକ ମଠଗୁଡ଼ିକରେ ଗୁରୁଦୀକ୍ଷା ପ୍ରଦାନ ମଠାଧୀଶମାନଙ୍କର ଏକ ପ୍ରଧାନ କାର୍ଯ୍ୟ। ବ୍ୟକ୍ତିଗତ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ମଠଗୁଡ଼ିକ ବଂଶାନୁକ୍ରମେ ମୌରସିନ୍ୟାସୀଙ୍କ ଦ୍ୱାରା ପରିଚାଳିତ। ଧର୍ମଚର୍ଚ୍ଚା, ଦେବପୂଜା, ନିର୍ଦ୍ଦିଷ୍ଟ ସାମ୍ପ୍ରଦାୟିକ ବିଧିବିଧାନ ଓ ପର୍ବପର୍ବାଣି ପାଳନ ସଦାବର୍ତ୍ତ, ଗରିବ ଛାତ୍ରଙ୍କୁ ସାହାଯ୍ୟ, ଅନ୍ନଦାନ, ପୁରାଣ ପାଠ, ଯଜ୍ଞାନୁଷ୍ଠାନ, ସତ୍ସଙ୍ଗ, ରାମଲୀଳା, କୃଷ୍ଣଲୀଳା, ପ୍ରହ୍ଲାଦ ନାଟକ ପ୍ରଭୃତି, ପୁରାଣ ଚରିତ ପ୍ରଦର୍ଶନ ବା ଲୋକକଳା ପ୍ରତି ପ୍ରୋତ୍ସାହନ ଇତ୍ୟାଦି ମାଧ୍ୟମରେ ହିନ୍ଦୁ ଧର୍ମର ସୁରକ୍ଷା ଓ ବିକାଶ ସମସ୍ତ ପ୍ରକାର ମଠର ମୁଖ୍ୟ ଲକ୍ଷ୍ୟ। ଏହି ମହତ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଜିଲ୍ଲାର ଛୋଟ ବଡ଼, ସହର ଓ ଗ୍ରାମାଞ୍ଚଳ ସବୁଠି ମଠମାନ ସ୍ଥାପିତ ହୋଇଥିଲା। ବ୍ରହ୍ମପୁର, ଛତ୍ରପୁର, ଗଞ୍ଜାମ, ରମ୍ଭା, ଖଲିକୋଟ, କୋଦଳା, ବୁଗୁଡ଼ା, ଆଠଗଡ଼, ବେଲଗୁଣ୍ଠା, ଭଞ୍ଜନଗର, ସୋରଡ଼ା, ଶେରଗଡ଼, ଧରାକୋଟ, ଚିକିଟି, ପାତ୍ରପୁର, ପାରଳାଖେମୁଣ୍ଡି, ଦିଗପହଣ୍ଡି, ହରିଡ଼ାଖଣ୍ଡି କାହିଁକି, ସୁକୁଣ୍ଡା, ନୂଆପଡ଼ା, ଟିକରପଡ଼ା, ଭେସ୍ୱଙ୍ଗିରି, ବରଗଡ଼, ଜାହାଡ଼ା, ପିତ୍ତଳ, କମାଗଡ଼, ନିମିନା, ଡେଙ୍ଗାପଦର, ବାମନପୁର, ନୂଆପେଣ୍ଠ, ପଦାଦିକି, ନୂଆଗାଁ, ଜୁଗୁଡ଼ି, ଚିଲ୍ଲାଡ଼ି, ମନ୍ତ୍ରୀଡ଼ି, ସୁରଙ୍ଗୀ, ଜକର, ମୈସାଙ୍ଗପୁର, ନନ୍ଦିଗାଁ, ବଡ଼ବଡ଼ଙ୍ଗା, ଭୀମପୁର, ଗୁରାଣ୍ଡି, ବାଘଶାଳା ଭଳି ଅଧିକାଂଶ ଛୋଟ ଛୋଟ ଗାଁର ମଠଗୁଡ଼ିକ ବି ଗ୍ରାମବାସୀଙ୍କର ଗର୍ବ ଓ ଗୌରବର ପ୍ରତୀକ ଥିଲା। ଦୋଳ ପୂର୍ଣ୍ଣମୀ ଦିନ ସେଠାରେ ପଞ୍ଜିକା ଶ୍ରବଣ କରି ନିଜର ଆୟବ୍ୟୟ, କୃଷିଫଳ, ମେଘ ଲକ୍ଷଣ ଆଦି ଜାଣିବା ପରେ ହିଁ ଗ୍ରାମବାସୀ ଆଗାମୀ ବର୍ଷର କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରିଥାନ୍ତି। ବିଦ୍ୟାରମ୍ଭ, ବ୍ରତୋପନୟନ, ଦୀକ୍ଷାଗ୍ରହଣ ମଠରେ କରାଯାଇଥାଏ। କିନ୍ତୁ ଦୁଃଖର କଥା, ସମୟକ୍ରମେ ଶିଷ୍ୟ ସମାଜର ଅନାଗ୍ରହ ଓ ଉଦାସୀନତା, ରାଜନୈତିକ ହସ୍ତକ୍ଷେପ ଏବଂ ସରକାରୀ ନିଷ୍କ୍ରିୟତା ଯୋଗୁଁ ମଠ ସଂସ୍କୃତି ଆଜି ବିପନ୍ନ କହିଲେ ଚଳେ। ଦେବସ୍ୱ ଅପହରଣ ଓ ଆତ୍ମସାତ ପାଇଁ ଲୋକଙ୍କ ମନରେ ଆଉ ସଙ୍କୋଚ କି ଭୟ ନାହିଁ। ଚାଷୀ ଯଥାରୀତି ଭାଗ ଦେଉନାହାନ୍ତି। ଦୀକ୍ଷାଦାନକାଳୀନ ଦର୍ଶନୀ ଆଉ ପ୍ରାୟ ମିଳୁନି। ସନ୍ନ୍ୟାସୀ ପୀଠଗୁଡ଼ିକ ଗୃହୀ ମଠରେ ପରିଣତ ହୋଇଗଲାଣି। ପର୍ବପର୍ବାଣି, କୋଠ, ରୀତିନୀତି, ମଠ ମରାମତି ଆଦି ପାଇଁ ସରକାରୀ ସାହାଯ୍ୟ କିଛି ମିଳୁନି। ବଜେଟ୍ କାଟ ମନ୍ତ୍ର ଆଜିର ଆଦର୍ଶ। ନେତୃସ୍ଥାନୀୟ ବ୍ୟକ୍ତି ନିଜର ପ୍ରତିପତ୍ତି ବଢ଼ାଇବା ଲାଗି ତତ୍ପର। ଦଳୀୟ ରାଜନୀତିରେ ଜଡ଼ିତ ରହି ଦେବତା ଓ ସାଧୁସନ୍ତକୁ ନେଇ ଖେଳ ଖେଳୁଛନ୍ତି। ମଠ, ମଠାଧୀଶ, ପୂଜକ, ନିରୀହ ଜନତା ସମସ୍ତଙ୍କୁ ସ୍ୱାର୍ଥ ଲକ୍ଷା ଲାଗି ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି। ମଦ ସଂସ୍କୃତି ସାମ୍ନାରେ ମଠ ସଂସ୍କୃତି ତିଷ୍ଠିବା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ମଠଗୁଡ଼ିକରେ ହଜାର ହଜାର ଶିଷ୍ୟବର୍ଗ ଆଜି ଏକ ଭିନ୍ନ ମାର୍ଗର ପ୍ରତୀକ ସାଜିଲେଣି। କିଏ ସମ୍ପୂର୍ଣ୍ଣ ନାସ୍ତିକ ତ

0: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ।
1: ନମସ୍କାର ଶ୍ରୋତାବନ୍ଧୁ, ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଶ୍ରୋତାବନ୍ଧୁ, ଏଇଥରର ବିଷୟବସ୍ତୁ ରହିଛି ଚର୍ମ ରୋଗର କାରଣ ଏବଂ ନିରାକରଣ। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ July 22 6:00 PM ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ସ୍ଟୁଡିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର ଡର୍ମାଟୋଲୋଜିଷ୍ଟ ଡକ୍ଟର ଶିବାଶିଷ ମହାପାତ୍ର। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଆମର ଫୋନ୍ ନମ୍ବର 2 ଟିପି ରଖନ୍ତୁ। ପ୍ରଥମ ନମ୍ବରଟି 2220521 ଏବଂ ଅନ୍ୟଟି 2222621। ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ଼୍ ହେଲା 0680। ମନେ ରହିଲା ତ, July 22 5:00 PM ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।
2: हर घर में कई कहानियाँ होती हैं, कुछ पुरानी यादें, कुछ नए लम्हे। हर दीवार हर कोना दास्तां बयां करता है।
3: और इन पलों की मजबूत नींव है चेटिनाड सीमेंट का मैक्स ग्रिट सीमेंट, 64 सालों की बुनियाद के साथ। चेटिनाड सीमेंट, द परफेक्ट कंक्रीट चॉइस फॉर योर होम।
0: आकाशवाणी ब्रह्मपुर श्रोताबंधु, आसंतु सुनिबा कितोटी सुगम संगीत। ପ୍ରଥମ ସୁଗମ ସଙ୍ଗୀତଟି ନେଇଛୁ

ପରବର୍ତ୍ତୀ ସୁଗମ ସଙ୍ଗୀତଟି ଶୁଣନ୍ତୁ। ନରସିଂହ ମହାପାତ୍ରଙ୍କ ରଚନାରୁ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଏବଂ ସୁବାସ ଦାସ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

ଶ୍ରୋତା ବନ୍ଧୁ, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 8 ବାଜିବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ଶୁଣିପାରିବେ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରିଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

କନ୍ଦକନ୍ଦ ଭଗବାନ ଶ୍ରୀଜଗନ୍ନାଥଙ୍କ ଲୀଳାସାଗରରେ ଅବଗାହନ କରି ମୁକ୍ତିଲାଭ ନିମିତ୍ତ ପୁଣ୍ୟଭୂମି ଭାରତବର୍ଷରେ ଜନ୍ମଗ୍ରହଣ କରିଥିବା ଅନେକ ସାଧୁ ସନ୍ଥ ମହାତ୍ମା ମହାପୁରୁଷମାନେ ସେମାନଙ୍କର ଅନନ୍ୟ ଭାବନା ସହ ନୀଳାଚଳ ଧାମକୁ ଆସି ନିଜକୁ ପ୍ରଭୁଙ୍କ ପାଦରେ ସମର୍ପଣ କରିଛନ୍ତି।

0: ଯେତେ ମହାପୁରୁଷ ଶ୍ରୀକ୍ଷେତ୍ରକୁ ଆସି ଶ୍ରୀଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ସେମାନଙ୍କ ମଧ୍ୟରୁ ଶ୍ରୀଚୈତନ୍ୟ ଅନ୍ୟତମ। ପୁରୁଷୋତ୍ତମ ଧାମର ଆକାଶ ବତାସ ଶ୍ରୀଚୈତନ୍ୟଙ୍କ ଜଳଦମନ୍ଦ୍ର ଆହ୍ୱାନରେ ଚିରନିନାଦିତ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ସମେତ ସମସ୍ତ ପର୍ବପର୍ବାଣି ଦର୍ଶନ କରି ଆଉ ସେଥିରେ ସ୍ୱୟଂ ଅଂଶଗ୍ରହଣ କରି ସେ ଅତ୍ୟନ୍ତ ଆନନ୍ଦ ପାଉଥିଲେ। ଶ୍ରୀ ଚୈତନ୍ୟଙ୍କ ଅଜସ୍ର ଲୀଳା କାହାଣୀର ସ୍ମୃତି ବହନ କରିଛି ପରମ ତୀର୍ଥ ପୁରୁଷୋତ୍ତମ କ୍ଷେତ୍ର। ସେହିସବୁ ସ୍ମୃତି ମଧ୍ୟରୁ ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା ଅନ୍ୟତମ। ତେବେ କ'ଣ ଏହି ମାର୍ଜନା ଲୀଳା? ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା ହେଉଛି ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋକପାତ କରିବେ ଆମ ଗହଣରେ ଉପସ୍ଥିତ ଶ୍ରୀ ସଚ୍ଚିଦାନନ୍ଦ ଦାସ ମହାରାଜ।
1: ଚୈତନ୍ୟ ମହାପ୍ରଭୁ ଯେତେବେଳେ ଥିଲେ ସେତେବେଳେ ତତ୍କାଳୀନ ରାଜଗୁରୁ କାଶୀମିଶ୍ର ଏବଂ ତତ୍କାଳୀନ ପରିଛା ଆଉ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ନେଇ ଗୋଟିଏ ପ୍ରସ୍ତାବ ଥୋଇଥିଲେ ଯେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଆସିବେ।

ଗୁଣ୍ଡିଚା ମାର୍ଜନ ଲୀଳାର ଏକ ମହାନ ପ୍ରଭାବ ସାମୂହିକ ସମାଜ ଉପରେ ଅବଶ୍ୟ ରହିଛି। ଚିନ୍ତା କଲେ ଦେଖାଯାଏ, ରଥଯାତ୍ରା ଏକ ଧାର୍ମିକ ବ୍ୟବସ୍ଥା ଏବଂ ଧାର୍ମିକ ଚେତନା ସୃଷ୍ଟି କରିବା ଏହାର ଲକ୍ଷ୍ୟ। ଧାର୍ମିକ ଚେତନା ମନରେ ରହିଲେ ମନୁଷ୍ୟର ଚରିତ୍ର ବକ୍ତା ସୃଷ୍ଟି।

କୁର୍ମବେଡ଼ା ସମ୍ମୁଖରେ ପଡ଼େ। ପ୍ରକୃତରେ ମନ୍ଦିରର ଚାରି ପ୍ରବେଶ ଦ୍ୱାରର ଠିକ୍ ପଶ୍ଚାତରେ ପ୍ରଧାନ ଦ୍ୱାରଗୁଡ଼ିକ ସହ ଗୋଟିଏ ସରଳରେଖାରେ ଭିତର ବେଢ଼ା ପାଚେରୀ ସହ ସଂଯୁକ୍ତ ହୋଇ ରହିଛି ଚାରିଗୋଟି ଦ୍ୱାର। ମନ୍ଦିରର ବାହାର ବେଢ଼ା ପରିସରରୁ ଭିତର ବେଢ଼ା ପରିସରକୁ ଯିବାକୁ ହୁଏ ଏହି ଦ୍ୱାରଗୁଡ଼ିକ ଦେଇ। ପୂର୍ବପଟେ ସିଂହଦ୍ୱାର ସହ ଗୋଟିଏ ସରଳରେଖାରେ ରହିଥିବା ଭିତର ବେଢ଼ାର ଦ୍ୱାରଟିକୁ କୁହାଯାଏ କୁର୍ମବେଢ଼ା ଦ୍ୱାର। ସାଣ ପଥରରେ ନିର୍ମିତ ଏବଂ ବହୁ ଭାସ୍କର୍ଯ୍ୟ ପରିଶୋଭିତ ଏହି ଦ୍ୱାରଟି ଅନ୍ୟ ସମସ୍ତ ଦ୍ୱାରଠାରୁ ଯଥେଷ୍ଟ ଅଧିକ ସୁନ୍ଦର। ପାଚେରୀ ମଝିରେ ଥିବା ଦ୍ୱାର ପଥର ପ୍ରସ୍ତ ପ୍ରାୟ 6 ଫୁଟ। ଦ୍ୱାରର ଉଭୟ ପାର୍ଶ୍ୱର କାନ୍ଥ ଉତ୍ତର ଦକ୍ଷିଣ ହୋଇ ରହିଛି ଏବଂ ଉଭୟ ପାର୍ଶ୍ୱରେ 10 ଫୁଟ ଆକ୍ରାନ୍ତରେ ପ୍ରାଚୀରଟି କାରୁକାର୍ଯ୍ୟ ସମ୍ପନ୍ନ ହୋଇଛି। ବେଢ଼ାରେ ଖୋଦିତ ଭାସ୍କର୍ଯ୍ୟଗୁଡ଼ିକର ସୌନ୍ଦର୍ଯ୍ୟ ଏବଂ ବୈଚିତ୍ର୍ୟ ଏହି ବେଢ଼ାକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛି। ପୁରୀ ମନ୍ଦିର ବିଷ୍ଣୁଙ୍କ ଆବାସ ରୂପେ ପରିଗଣିତ ହୋଇଥିବାରୁ କୁର୍ମବେଢ଼ାରେ ପ୍ରଧାନତଃ ଶ୍ରୀକୃଷ୍ଣଙ୍କ ଲୀଳା ରୂପାୟିତ ହୋଇଛି। ପ୍ରାଚୀରର ଉତ୍ତର ଭାଗରେ 2 ରାଧାକୃଷ୍ଣ ଯୁଗଳମୂର୍ତ୍ତି ରହିଛି। ପ୍ରାଚୀରର ଦକ୍ଷିଣପଟ ଅଂଶରେ ବଂଶୀ ବାଦନରତ ଶ୍ରୀକୃଷ୍ଣ, ରାମ ଲକ୍ଷ୍ମଣ ଏବଂ ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବା ବାନର ସେନାଙ୍କ ଭାସ୍କର୍ଯ୍ୟ ବିଦ୍ୟମାନ। ପ୍ରବେଶ ଦ୍ୱାରର ଦ୍ୱାରବନ୍ଧଟି ମଧ୍ୟ ସୂକ୍ଷ୍ମ ଖୋଦନରେ ସୁଶୋଭିତ ହୋଇଛି। ଲତା, ପୁଷ୍ପ, ସରୀସୃପ ପ୍ରଭୃତି ଆକୃତି ଧାଡ଼ି ଧାଡ଼ି ଭାସ୍କର୍ଯ୍ୟ ଦ୍ୱାରବନ୍ଧର 3 ଯାକ ପଟକୁ ସୁଦୃଶ୍ୟ କରିଛି। କୁର୍ମବେଢ଼ାର ସମସ୍ତ ଭାସ୍କର୍ଯ୍ୟ ଉପରେ ଗେରୁଆ ରଙ୍ଗର ପ୍ରଲେପ ମଧ୍ୟ ରହିଛି। ଗବେଷକମାନଙ୍କ ମତରେ ମହାରାଜା ପୁରୁଷୋତ୍ତମ ଦେବ ତାଙ୍କ ରାଜତ୍ୱର 7 ଅଙ୍କରେ ଅର୍ଥାତ୍ 1470 ସାଲରେ କୁର୍ମବେଢ଼ା ନିର୍ମାଣ କରିଥିଲେ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାନିଅନ୍ତୁ। ବାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ

0: ଜଗନ୍ନାଥ ସ୍ୱାମୀ
1: ନୟନପଥ କମେ
0: ଭବ ତୁମେ। ଆଜି ଯେଉଁଦିନ ଆମେ ରେକର୍ଡ଼ିଂ କରୁଛୁ, ଆଜିର ଦିନଟି ହେଉଛି ଶ୍ରୀ ଗୁଣ୍ଡିଚା ଯାତ୍ରା। ଆଜି ସମସ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ଶ୍ରୀବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ଶତଶତ ପ୍ରଣିପାତ କରନ୍ତି। ସମସ୍ତେ ନିଜ ମନ କଥା କହିବା ପାଇଁ ମହାପ୍ରଭୁଙ୍କ ନିକଟରେ ହାତ ଟେକି ଠିଆ ହୋଇଛନ୍ତି।
2: ଜଗତର ଠାକୁର ସେ, ସାରା ବିଶ୍ୱର ରାଜା ସେ, ଭକତ ଭାବରେ ବନ୍ଧା ସେ, ଭକତ ମଉଡ଼ ମଣି ସେ, ଆଉ କେହି ନୁହେଁ, ସେ ହେଉଛନ୍ତି ଆମର ବିଶ୍ୱର ଦେବତା ପ୍ରଭୁ ଶ୍ରୀଜଗନ୍ନାଥ। ଯେତେବେଳେ ଭକ୍ତର ମନ କଥା ସେ ବୁଝିପାରନ୍ତି, କିନ୍ତୁ ସେତେବେଳେ ଭକ୍ତ ଜାଣିନଥାଏ, କିନ୍ତୁ ପ୍ରଭୁ ଭକ୍ତର ମନ କଥା ବୁଝିଦେଇଥାନ୍ତି। ଆଉ ଯେତେବେଳେ ଭକ୍ତ ଯାଇଥାଏ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ, ସେତେବେଳେ କୌଣସି ନା କୌଣସି କାରଣରୁ ଯଦି ଭକ୍ତ ପ୍ରଭୁଙ୍କୁ ଦେଖିପାରିନଥାଏ, ପ୍ରଭୁ ବର୍ଷକୁ ଥରେ କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ନିଜ ଦେଉଳ ଛାଡ଼ି ବାହାରକୁ ଆସନ୍ତି ରଥରେ ସମସ୍ତଙ୍କୁ ଦର୍ଶନ ଦେବା ପାଇଁ। ଆଉ ସତେମିତି ଏଇ ଲୋକଫରା ଚକ୍ଷୁରେ ଭକ୍ତଟି ଅନେକ ବସିଥାଏ, କେତେବେଳେ ମୋ ପ୍ରଭୁ ଆସିବେ, ମୁଁ ତାଙ୍କୁ ଦେଖିବି।
0: ସମସ୍ତେ ସେଇ ଦର୍ଶନ ପ୍ରାପ୍ତ କରିଛନ୍ତି, ସମସ୍ତଙ୍କ ମନ ଉଲ୍ଲାସରେ ଭରିଯାଇଛି। ଗଗନ ପବନ ଶ୍ରୀଜଗନ୍ନାଥଙ୍କ ନାମରେ କମ୍ପି ଉଠୁଛି। ଏମିତି ଲାଗୁଛି ଯେମିତି ସ୍ୱର୍ଗରୁ ଦେବତା ବି ଓହ୍ଲେଇ ଆସିଛନ୍ତି ଶ୍ରୀକ୍ଷେତ୍ର ଧାମକୁ। ସେଇଥିପାଇଁ ତ ଆମ ସମସ୍ତଙ୍କ ହୃଦୟରୁ ଆଜି ଛରି ପଡ଼ୁଛି ଗୋଟିଏ ସ୍ୱର, ଜୟ ଜଗନ୍ନାଥ।

0: ସମସ୍ତଙ୍କୁ ପବିତ୍ର ରଥଯାତ୍ରା ଉପଲକ୍ଷେ ମୁଁ ହାର୍ଦ୍ଦିକ ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ ଜଣାଉଛି।
1: ଆମ ତରଫରୁ ବି ଆପଣଙ୍କୁ ଏବଂ ସମସ୍ତ ଭାରତବାସୀଙ୍କୁ ରଥଯାତ୍ରା ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
0: ଧନ୍ୟବାଦ ଆଜ୍ଞା ନାନୀ। ରଥଯାତ୍ରା ଆମର ଗାଁରେ ଆରମ୍ଭ ହେଇକିରି ଆମର ବଡ଼ଦାଣ୍ଡରୁ ତାମାନେ ରଥ ଅଣା ହେଇକିରି ମାଉସୀ ମନ୍ଦିର ଆଡ଼କୁ ରଥଟା ଅଣା ହେଲା ନାନୀ। ଆଜି
1: ଆପଣ ଆଜି ଦେଖିବାକୁ ଯାଇଥିଲେ ନା ନାଇଁ କହିଲେ?
0: ହଁ ଗାଁରେ ରଥଯାତ୍ରା ହଉଛି
1: ହେଲେ ଭିଜି ଭିଜି ଦେଖିଲେ ନା ଶୁଖିଲାରେ ଦେଖିଲେ?
0: ନାଇଁ ଟିକେ ଝିପି ଝିପି ବର୍ଷା ହଉଛି, ଆଗରୁ ବେଶୀ ବର୍ଷୁଥିଲା, ଏବେ ହେଲେ ମାପରୁ ରଥରେ ବିଜେ କଲେ ସେତେବେଳେ ଟିକେ ଝିପି ଝିପି ବର୍ଷା ଥିଲା ନାନୀ, ଏବେ ପୁରା ପାଣି ଟିକେ ବଞ୍ଚି ବର୍ଷିବାର।
1: ମାନେ ମହାପ୍ରଭୁ କହିଲେ ଗରମ ଗରମ ହଉଥିଲ, ଆଜି ଟିକେ ଭିଜି ଯାଅ ନା, ଥଣ୍ଡା ଥଣ୍ଡାରେ ଦର୍ଶନ କର। ବହୁତ ବଢିଆ ଲାଗିଲା ଆପଣ ସହିତ କଥା ହେଇକି।
0: ଆଚ୍ଛା ନାନୀ କେମିତି ଅଛନ୍ତି ଆପଣ?
1: ବହୁତ ବଢିଆ ଅଛୁ। ଆପଣମାନେ କେମିତି ଅଛନ୍ତି, ଭଲ ଅଛନ୍ତି ତ?
0: ବିନ୍ଦାସ ଭଗବାନଙ୍କ ଦୟାରୁ ବହୁତ ବଢିଆ।
1: ଏମିତି ହିଁ ସବୁବେଳେ ବିନ୍ଦାସ ଥାଆନ୍ତୁ। କୁହନ୍ତୁ କ'ଣ ଗୀତ ଶୁଣିବୁ ଆଜି?
0: ଆଜି ଗୀତ ଶୁଣମା ପବିତ୍ର ରଥଯାତ୍ରା ଉପଲକ୍ଷେ ଶୁଣମା ଓଡ଼ିଆ ଚଳଚ୍ଚିତ୍ର ଜୁଆ ବଳିଆର ଯେନ୍ତା ଶୁଣିବା କରିଛନ୍। ତୁ ଆମ ଦିନ, ତୁ ଆମ ରାତି, ତୁ ଆମ ଚାନ୍ଦ ତାରା, ସୁଭଦ୍ରା କାନ୍ଦେନା, ସୁଭଦ୍ରା କାନ୍ଦେନା। ସେ ଗୀତ
1: ବହୁତ ସୁନ୍ଦର ଗୀତଟି। ପ୍ରଭୁ ଜଗନ୍ନାଥ ସୁଭଦ୍ରାଙ୍କୁ ଏତେ ଭଲ ପାଆନ୍ତି ଯେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡି ଦେଇ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ପଳେଇଲେ ମାଉସୀ ମାଙ୍କ ଘରକୁ। ହଉ ଭାଇ, ଆମେ ଆପଣଙ୍କ ପସନ୍ଦର ଗୀତ ଆପଣଙ୍କୁ ଶୁଣି ଦଉଛୁ, ନିଶ୍ଚୟ କୁହନ୍ତୁ। ଧନ୍ୟବାଦ। ଆଉ ସ୍ମିତାଶ୍ରୀ ନାନୀଙ୍କୁ ଛାଡି ଦେଲେ ଯେ
0: ଆଉ ତା ସୁଧାଙ୍କୁ ନା ମାଟିକି ଆମର ଗଞ୍ଜାମ ବୁଗୁଡ଼ାର ମୋର ବନ୍ଧୁ ନାରାୟଣ ପ୍ରଧାନ, ଜୟପୁରର ପଙ୍କି ମିଶ୍ର, ତାପରେ ଆମ ସୁଧାନ ହରେଶ କୁମାର ପୁରୁଆ, ଯଶନ୍ତ ପାଇକ, କଂସାନୀ ସାହୁ, ଚୈତନ୍ୟ ପଟେଲ, ଚିତ୍ରସେନ ସାହୁ, ନାଗୁ ପାତ୍ର, ମନୋଜ କୁମାର ପଟେଲ, କ୍ଷମା ସାଗର ସାହୁ, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ଭରତ୍ରଣ ଭୋଇ, ରାହାକାନ୍ତ ଭୋଇ, ସ୍ୱର୍ଣ୍ଣପ୍ରଭାକ, ଦୀକ୍ଷା ଗୋପାଳ, ଗୋବିନ୍ଦ ମିଶ୍ର, ଗୋବିନ୍ଦ ମେହର, ସତ୍ୟଭା ମେହର, ଲିଙ୍ଗରାଜ ମେହର।
1: ଠିକ ଅଛି, ଆମେ ସମସ୍ତଙ୍କୁ ଡେଡିକେଟ୍ କରିଦେଉଛୁ।
0: ନମସ୍କାର
1: ସୁବଳ ଭାଇ।
0: ନମସ୍କାର। ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ଜଗନ୍ନାଥ।
0: ଜୟ ଜଗନ୍ନାଥ, କିଏ କହୁଥିଲେ?
1: ମ୍ୟାଡ଼ାମ ମୁଁ ସନ୍ତୋଷପ୍ରଧାନ କହୁଥିଲି।
0: କୋଉଠୁ କହୁଥିଲେ? ହଁ, ଭଲ ଅଛନ୍ତି ନା? ପ୍ରଥମେ ଗୀତଟା କହିଦେଲେ, କଣ ଗୀତ ଶୁଣିବେ?
1: ଆଜି ତ ରଥଯାତ୍ରାଟା ଜଗନ୍ନାଥ ବିଷୟରେ ଗୋଟେ ଜଗନ୍ନାଥ ଭଜନ ଦେବେ ଆଉ।
0: ଆମେ ଚଳଚ୍ଚିତ୍ରରୁ ଗୋଟେ ଜଗନ୍ନାଥ ଭଜନ ଆପଣଙ୍କୁ ଶୁଣେ।

0: ହ୍ୟାଲୋ,
1: ନମସ୍କାର ଆଜ୍ଞା।
0: ନମସ୍କାର ଆଜ୍ଞା, କିଛି କଥା କିଛି ଗୀତରୁ କହୁଛୁ, ଆପଣ କିଏ କହୁଥିଲେ?
1: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୋଡିଂ ପଡ଼ା ନା କ୍ଷମା ସାଗର ସାହୁ।
0: ହଁ, ଏଥର ଆପଣ କ୍ଷମା ସାଗର କହିଲେ ନାଟା ଭାଉଜଙ୍କର ବି ଯୋଡି ଦଉଥିବେ ସୁମିତ୍ରା ବୋଲି, ବୁଝିଲେ?
1: ଆପଣ ଯାହା କହିଲେ ପୁରା ସତ କଥା।
0: ହଁ, ଆଉ କୁହନ୍ତୁ କଣ ସବୁ ଚାଲିଛି ଆପଣଙ୍କ ସେଠି?
1: ହଁ, ବର୍ଷା ପାଗ ତ ଅଛି ଆଜ୍ଞା, ରଥଯାତ୍ରା ଚାଲିଛି ଆଜି। ଆଉ
0: କ୍ଷମା ସାଗର ଭାଇ କଣ ଗୀତ ଶୁଣିବା କହିଲେ?
1: ଆଜି ଦେଇଦେବେ ପାଦରେ ପାଦ ଛନ୍ଦା ପାଦେ ନୁପୁର ବନ୍ଧ ଯୋଡି ମହୁରିଆରେ ବଜା ମୁକୁନ୍ଦା
0: ବଜାରେ ବଜା ବାଲା
1: ଧାକ ଧାକ କିନ୍ଦାକ ତିନ୍ଦାକ ତିନ୍ଦାକ ବଜାରେ ବଜା ବାଲା ଧାକ ଧାକ କିନ୍ଦାକ ତିନ୍ଦାକ ତିନ୍ଦାକ।
0: ଆପଣଙ୍କ ମନ ଆଜି ପୁରା ଖୁସି ଅଛି ନୁହେଁ କି? ଆଉ ଭାଉଜଙ୍କୁ ରଥଯାତ୍ରା ବୁଲେଇବାକୁ ନେଲେଣି ନା ନାଇଁ କହିଲେ?
1: ନାଇଁ ଆଜ୍ଞା, ରଥଯାତ୍ରା ଝିପି ଝିପି ବର୍ଷା ଲାଗି ରହିଛି ଆମର ପାଖେ, ଏକା ହଉଛି ଆମେ ଯାଇ ନେଇ ପାରିନା।

0: ଅପା
1: ହଁ,
0: ସମସ୍ତଙ୍କ ମନରେ ସେଇ ଗୋଟିଏ କଥା,
1: ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ।
1: ଆଜି ସମସ୍ତେ ପ୍ରାୟ ଠାକୁରଙ୍କର ଦର୍ଶନ କରିଛନ୍ତି, ନିଜ ନିଜର ମନ କଥା କହିଛନ୍ତି, ଆଉ ଯୋଉ ଶ୍ରୋତା ଆମ ପାଖକୁ ଫୋନ କରିଛନ୍ତି ସେମାନେ ନିଜର ଅନୁଭୂତିକୁ ଆମ ସହିତ ବାଣ୍ଟିଛନ୍ତି।
0: ଆଉ କେହି କେହି ଶ୍ରୋତା ତ ଟିଭିରେ ଜଗନ୍ନାଥଙ୍କୁ ଦେଖି ଜୟ ଜଗନ୍ନାଥ କରିଦେଇଛନ୍ତି।
1: ହଁ, ମନରେ ଡାକିଲେ ଆମେ ଯୋଉଠି ଥିଲେ ବି ଆମ ପ୍ରଭୁ ଆମ କଥା ଶୁଣନ୍ତି।
0: ସେଥିପାଇଁ ତ ସେ ପ୍ରତିବର୍ଷ ଓହ୍ଲାଇ ଆସନ୍ତି ବଡ଼ଦାଣ୍ଡକୁ ଆମକୁ ଦେଖିବା ପାଇଁ।
1: ହଁ,
0: ଆଉ ସ୍ୱୟଂ ପ୍ରଭୁ ଯେତେବେଳେ ବଡ଼ଦାଣ୍ଡକୁ ଆସିଯାଆନ୍ତି ନା ଭକ୍ତଙ୍କୁ ଦେଖିବା ପାଇଁ, ସେତେବେଳେ ଆଉ ଭକ୍ତ ଆଉ ପ୍ରଭୁଙ୍କ ଭିତରେ ପ୍ରତିବନ୍ଧକ ତ ନଥାଏ ଅପା।
1: ହଁ, ସତ କହିଲ। ତେବେ ଯୋଉ ଭକ୍ତମାନେ ଶ୍ରୀକ୍ଷେତ୍ର ଯାଇପାରନ୍ତି ସେମାନେ ନିଜ ନିଜ ଗ୍ରାମରେ ନିଜ ନିଜ ଅଞ୍ଚଳରେ ରଥ ତିଆରି କରନ୍ତି। ଏମିତିକି ଛୋଟ ଛୋଟ ପିଲାମାନେ ଛୋଟ ଛୋଟ ରଥ କରି ସେଇ ରଥକୁ ଗାଁ ଦାଣ୍ଡରେ ବୁଲାନ୍ତି।
0: ସେ ଦୃଶ୍ୟ କିନ୍ତୁ ଦେଖିବାକୁ ବହୁତ ସୁନ୍ଦର।
1: ହଁ,
0: ଆଉ ଗୋଟେ କଥା, ବିଦେଶରେ ଥାଇ ବି ଆମର ଓଡ଼ିଆମାନେ ଜଗନ୍ନାଥଙ୍କୁ ଭୁଲନ୍ତି ନାହିଁ, ସେଠି ବି ରଥଯାତ୍ରା ପାଳନ ହୁଏ।
1: ଯିଏ ବିଶ୍ୱର ଠାକୁର ତାଙ୍କ ଯାତ୍ରା ପୁଣି ସେଠି ହବନି କେମିତି।
0: ହଁ, ଆଉ ଯେତେ ଦେଖିଲେ ବି ମନ ବୁଝେ ନା ସେଇ ଦୃଶ୍ୟକୁ ଆଉ ସେଇ ଠାକୁରଙ୍କୁ।
1: ସ୍ମିତା ସ୍ମିନୀ, ଯଦି ଜଗନ୍ନାଥଙ୍କ କଥା ଆମେ ହବା ତାହେଲେ ଜମା ସରିବୁନି।
0: ତାହେଲେ ଆମେ ଯିବା।
1: କେମିତି ଯିବ ଯେ, ଫୋନ ନମ୍ବର ତ ଏଜେ ଦେଇନ।
0: ଆରେ ଶ୍ରୋତା ବନ୍ଧୁ, ଆପଣମାନେ ଆମକୁ ଫୋନ କରିପାରିବେ ପ୍ରତି ଗୁରୁବାର ଅପରାହ୍ନ 5:00 to 5:30 ମଧ୍ୟରେ।
1: ତାହେଲେ ଟିପି ରଖନ୍ତୁ ଆମର ଫୋନ ନମ୍ବର। ଆମର ପ୍ରଥମ ନମ୍ବରଟି ହେଲା 2220521 ଏବଂ ଦ୍ୱିତୀୟ ନମ୍ବରଟି ହେଲା 2222621।
0: ଆମର STD କୋଡ଼ଟି ହେଉଛି 0680।
1: ଆପଣମାନେ ଆମ କାର୍ଯ୍ୟକ୍ରମ ଶୁଣିବେ ପ୍ରତି ମଙ୍ଗଳବାର ଦିନ 10:00।
0: ଏହାର ପୁନଃ ପ୍ରସାରଣ ଶୁଣିପାରିବେ ପ୍ରତି ବୁଧବାର 10:00।
1: ତାହେଲେ ଅପା, ଏବେ ଯିବା ତ?
0: ହଁ, ଏବେ ଯିବା।

0: ନମସ୍କାର ଶ୍ରୋତା ବନ୍ଧୁ, ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଶ୍ରୋତା ବନ୍ଧୁ, ଏଇଥର ବିଷୟବସ୍ତୁ ରହିଛି ଚର୍ମ ରୋଗର କାରଣ ଏବଂ ନିରାକରଣ। ଆପଣ ଫୋନ୍ ଯୋଗେଇ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ July 22 ଅପରାହ୍ନ 5:00-6:00 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର ଡର୍ମାଟୋଲୋଜିଷ୍ଟ ଡକ୍ଟର ଶିବାଶିଷ ମହାପାତ୍ର। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଆମର ଫୋନ୍ ନମ୍ବର ଦୁଇ ଟିପି ରଖନ୍ତୁ। ପ୍ରଥମ ନମ୍ବରଟି 2220521 ଏବଂ ଅନ୍ୟଟି 2222621। ବ୍ରହ୍ମପୁରର ଗୁରୁଡାଲିଂ କୋଡ଼ ହେଲା 0680। ମନେ ରହିଲା ତ, July 22 ଅପରାହ୍ନ 5:00-6:00 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।
1: ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ ପ୍ରସ୍ତୁତ କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମ ସୁଗମ ସଙ୍ଗୀତଟି ଶୁଣନ୍ତୁ ନିଜାମଙ୍କ ରଚନାରୁ। କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଶୁଭାଶିଷ ସେନ ଏବଂ ବନଲକ୍ଷ୍ମୀ କାନୁନଙ୍କୁ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2024 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାର ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଆକାଶକୁ ଦେଖି ଦିନେ ସେଇ ଆକାଶରେ ଉଡ଼ିବାର ସ୍ୱପ୍ନ ଥାଏ ପକ୍ଷୀଟିଏର, ଆଉ ନିଜ ଜୀବନ ଆକାଶରେ ବି ସ୍ୱଚ୍ଛନ୍ଦ ଭାବରେ ସ୍ୱାଧୀନ ଭାବରେ ଉଡ଼ିପାରିବାର, ଜୀବନ ବଞ୍ଚିପାରିବାର ଆଶା ରଖେ ନାରୀଟିଏ। ଆଧୁନିକ ଆଜିର ଏଇ ଯୁଗରେ ନାରୀର ଏ ଆଶା ପୂରଣ ବି ହେଉଛି। ଏବେ ଆଉ ନାରୀ ଶ୍ରୋତନ୍ଦ ଶିକ୍ଷା ହାସଲ କରୁଛି, ସ୍ୱାଧୀନ ଭାବରେ ବୁଲିପାରୁଛି, ହସିପାରୁଛି, ନିଜ ଜୀବନକୁ ଜିଇଁପାରୁଛି।

ହଁ ଶ୍ରୋତା ଭଉଣୀ, ଆଜିର ନାରୀ ଆଧୁନିକ ଯୁଗରେ ଆଧୁନିକ ଚଳଣୀ ସହିତ ପାଦରେ ପାଦ ମିଳାଇ ଚାଲୁଛି। ତେବେ ପ୍ରକୃତରେ ଆଧୁନିକତା ସହିତ ସେ ସ୍ୱେଚ୍ଛାଚାରୀ ହେଇଯାଇଛି କି? ଆଲୋଚନା କରିବା। ଆମ ସହିତ ଅଛନ୍ତି ଉଷାଣୀ ମହାପାତ୍ର। ମହିଳା ଭଲର ଆଜିର କାର୍ଯ୍ୟକ୍ରମ

0: ତାଙ୍କର ମାନସିକତା ଥାଏ, ଯୋଉ ମାନସିକତାଟା ତା ବାପା ଘରେ ହିଁ ଥାଏ। ଯେମିତି ମନ ଇଚ୍ଛା କଥାବାର୍ତ୍ତା କରିବା, ଅଧା ଇଂରାଜୀ ଅଧା ଓଡ଼ିଆ କଥାବାର୍ତ୍ତା କରିବା, ସିଏ ଭାବେ ଯେ ସିଏ ଜଣେ ଆଧୁନିକ, ସିଏ ହିଁ ଜଣେ କହୁଛି, ଅନ୍ୟମାନେ କିଛି ଜାଣିନାହାନ୍ତି। ଯେତେବେଳେ ଗୋଟେ ନାରୀ ଏଇ ସ୍ତରକୁ ଚାଲିଯାଏ, ସେଇ ଜାଗାରେ କେବଳ ଯେ ପରିବାର ଅଧପତନ ହୁଏ ତା ନୁହେଁ, ସମାଜର ମଧ୍ୟ ଅଧପତନ ହୋଇଥାଏ।
1: ତେବେ ଆମେ ଆଧୁନିକ ବି ହେବା, କିନ୍ତୁ ଆମେ ନିଜର ଯୋଉ କ'ଣ କହନ୍ତି ସୀମା ଭିତରେ ରହିବା। ତ ଏଇ ଯୋଉ ଶିକ୍ଷା, ଶିକ୍ଷା ଅର୍ଥ କେବଳ ପାଠ ପଢିବା ନୁହଁ, ଶିକ୍ଷା ଅର୍ଥ ମନ ଭିତରର ଗୋଟିଏ ପରିବର୍ତ୍ତନ ବା ଗୋଟିଏ ଆଲୋକରେ ମନ ଭିତରଟା ଉଜ୍ଜଳ ହେବା। ତ ଏଇ ଯୋଉ ଉଜ୍ଜଳ ହେବା ବା ଯୋଉ ଆମକୁ ଭିତରକୁ ଆମେ ନିଜକୁ ନିଜେ ଆଲୋକିତ କରିବା, ଏଇଟା କୋଉଠୁ କେବେଠାରୁ ଆରମ୍ଭ ହେବା ଦରକାର, ଏ ଦାୟିତ୍ୱ କାହାର?
0: ଦେଖନ୍ତୁ, ପ୍ରଥମେ ଗୋଟେ ପରିବାରର ଦାୟିତ୍ୱ, ଗୋଟେ ପରିବାର ଗୋଟେ ଝିଅଟାକୁ ବୁଝେଇବା ଦରକାର ଛୋଟ ବେଳୁ, ଯେ ତୋର ବ୍ୟକ୍ତିତ୍ୱଟାକୁ ତୁ କେବେ ଖାଲି ମାନେ ଉଦ୍ଭାସିତ କରିବା, ତୋ ବ୍ୟକ୍ତିତ୍ୱକୁ ବିକଶିତ କରେ। ତୋ ବ୍ୟକ୍ତିତ୍ୱର ଅର୍ଥ ଏହା ନୁହେଁ ତୁ ଏଇଭଳିଆ କପଡ଼ା ପିନ୍ଧୁ, ଯେଉଁ ବସ୍ତ୍ର ପିନ୍ଧିକିରି ଆମେ ଆମ ବାପା ଆଗରେ ଆମ ଭାଇ ଆଗରେ ଆମେ ଠିଆ ହେଇପାରିବା। ତା ଛଡ଼ା ଆମର ଶାଳୀନତା ବି ଦରକାର, ବଡ଼ମାନଙ୍କ ପ୍ରତି ଭଲ ବ୍ୟବହାରଟା ଦରକାର, ସମ୍ମାନ ଦରକାର। ଏଇ ସଂସ୍କାରଟା ଗୋଟେ ପରିବାର ଠାରୁ ହିଁ ଆରମ୍ଭ ହୁଏ। ଯେତେବେଳେ ପରିବାର ଏ ସଂସ୍କାରରୁ ଟିକେ ବିଚ୍ୟୁତ ହୋଇଯାଏ ବା ଗୋଟିଏ ସ୍ତ୍ରୀ ଗୋଟିଏ ଝିଅ ୟାଠାରୁ ଏ ସଂସ୍କାରଠାରୁ ଦୂରେଇଯାଏ, ସେହି ସମୟରେ ଅନେକ ପ୍ରକାର ମାନେ ଯେଉଁ କଥାଗୁଡ଼ାକ ଶୁଣାଯାଏନି, ସେହି ପ୍ରକାର କଥାବାର୍ତ୍ତା ଗୁଡ଼ାକ ଶୁଣାଯାଏ।
1: ମ୍ୟାଡ଼ାମ, ଯେଉଁ ଆମେ କହୁଛୁ ଯେ ଆଜି ଆଧୁନିକ ଯୁଗ, ପୁଅ ଝିଅ ଉଭୟ ସମାନ, ତ ଠିକ୍ ଅଛି, ଝିଅମାନଙ୍କୁ କିଛି

0: ଯଦି ସେ ପରିପୂରକତାରେ ସେ କିଛି ଅଧିକାର କହିଲା ସ୍ୱେଚ୍ଛାଚେତା ନୁହେଁ, ଏଇଟା ଗୋଟେ କ'ଣ ଯେ ସାହାଯ୍ୟ ପରସ୍ପର ପରସ୍ପରକୁ ସହଯୋଗ ସାହାଯ୍ୟ, ତେବେ ତ ହିଁ ଆର୍ଥିକତା ଆସିବ ନା।
1: ଆଧୁନିକ ଯୁଗରେ ମ୍ୟାଡ଼ାମ ଦେଖନ୍ତୁ, ଆଗରୁ ଯେମିତି ଗୋଟେ ଝିଅ ଟିକେ ବୋହୁ ହେଇକି ଗଲା ପରେ ନିର୍ଯାତନା ଟିକେ ଦିଆଯାଉଥିଲା, ଜଞ୍ଜାଳ ଭିତରେ ସେ ଟିକେ ଘାଣ୍ଟି ହଉଥିଲା, ତାର ମନପସନ୍ଦର ନା ଖାଦ୍ୟ ଟିକେ ଖାଇପାରୁଥିଲା ନା ପୋଷାକ ଟିକେ ପିନ୍ଧିପାରୁଥିଲା। କିନ୍ତୁ ଆଜିର ଯୁଗରେ ଯଦି ଦେଖିବେ ତାହେଲେ ଝିଅମାନେ ନିଜର ମନ ମୁତାବକ ଜିନିଷ କିଛି କିଛି କରିପାରୁଛନ୍ତି। ତେବେ ଏଇଠି ଆଧୁନିକର ଏଇ ସଂଜ୍ଞାଙ୍କୁ ଆପଣ ସ୍ୱାଗତ କରିବେ?
0: ନାଇଁ, ମୁଁ ଏଇଟା କହିବି ନିଶ୍ଚିତ ଭାବରେ। ଏବେ ଜଷ୍ଟ ରିସେଣ୍ଟ ଜଣଙ୍କର ମ୍ୟାରେଜ ସରିଥିଲା, ତାପର ଦିନ ଝିଅଟି କହିଲା ସକାଳୁ ସକାଳୁ ବିସ୍କୁଟ ଅଛି ନା ଘରେ, ମୋର ଟିକେ ଗ୍ୟାଷ୍ଟ୍ରିକ, ମୋତେ ବିସ୍କୁଟ ଖାଇବା ଦରକାର। ମୁଁ ଏଟାକୁ ସ୍ୱାଗତ ଯୋଗ୍ୟ ବୋଲି, କାହିଁକି ତା ଦେହଟା ଖରାପ ହବ, ସ୍ୱାଭାବିକ କଥା, ତା ଦେହଟା ଠିକଠାକ ରହିବା ଦରକାର। ଆଗକାଳରେ କଣ ହଉଥିଲା ନା, ଏଇ ପ୍ରକାର ନଥିଲା, ମାନେ ଯାହା ଶାଶୁ କହିଲେ ଖାଇବି, ଭୋକରେ ସେ ରହୁଥିଲା, ମନଟା ତାର ମାନେ ଗୋଟେ କେମିତି ଗୋଟେ ହେଇଯାଉଥିଲା, କଣ ମତେ ଶାଶୁ ରହିଲେ ଏମିତି ଭୋକ ରହିବାକୁ ପଡିବ, ଏମିତି ଭାବୁଥିଲା। ତାକୁ ମାନେ ନିର୍ଯାତନା ନିଶ୍ଚିନ୍ତ ଭାବରେ କୁହାଯିବ। କିନ୍ତୁ ବର୍ତ୍ତମାନ ସମୟଟା ବଦଳି ଯାଇଛି, ବର୍ତ୍ତମାନ ଯେତେବେଳେ ଝିଅଟି ତା ଶାଶୁ ଘରକୁ ଆସୁଛି ସେ ବଡ଼ ଫ୍ରିଲି କହିପାରୁଛି ଯେ ମତେ ଭୋକ ହେଲାଣି କି ମତେ ଶୋଷ ହେଲାଣି, ଆଉ ଏଇ ପଦକ୍ଷେପଟାକୁ ମୁଁ କେବେ ବି ମାନେ କହିବିନି ସ୍ୱେଚ୍ଛାରେ। ଏଇଟା ଗୋଟେ କହୁଛି, ପର ଝିଅ ସେ ଘରକୁ ଆସିଲା ସିଏ ଆମର, ତାକୁ ନେଇକି ଆମେ ଚଳିବା ପାଇଁ ପଡିବ, ଏଇଟା ଗୋଟେ ସମଭାଗିତାର କଥା।
1: ପୂର୍ବରୁ କ'ଣ କୁହାଯାଉଥିଲା ନା ନାରୀ ହେଉଛି ପ୍ରକୃତି, ଏବେ ବି ନାରୀ ପ୍ରକୃତି, ନାରୀ ସୃଷ୍ଟି କରେ, କିନ୍ତୁ କିଛି ବର୍ଷ ପୂର୍ବେ ନାରୀଟିଏର ଅଧିକାର ନଥିଲା ଯେ ସିଏ ମା ହେବ ବା ବର୍ତ୍ତମାନ ସେ କିଛି ଦିନ ପାଇଁ ମା ହେବାକୁ ଚାହୁଁନି, ଏଇ କଥା ହିଁ ଉଠୁନଥିଲା। ବର୍ତ୍ତମାନ ଯଦି ଝିଅଟିଏ ଏ ବିଷୟରେ କିଛି ମୁହଁ ଖୋଲି କହିଦେଉଛି, ତାକୁ ଉପର ମୁହଁ ବୋଲି କୁହାହଉଛି, ତ ଏଇଟା କ'ଣ ତାର ସ୍ୱେଚ୍ଛାଚାରୀ ମନୋଭାବ ନା ଏଇ ଆଧୁନିକତାଟା ଆପଣଙ୍କୁ ଭଲ ଲାଗୁଛି?
0: ଏଇ ଆଧୁନିକତା ଭଲ ଲାଗୁଛି, କାରଣ ଆଗ କାଳରେ ନା କିଛି ଭବିଷ୍ୟତ ପାଇଁ ଚିନ୍ତାଧାରା ନଥିଲା, ଭବିଷ୍ୟତ ଭବିଷ୍ୟତ ପଡ଼ି ଯାଉଥିଲା, ମଣିଷ ମଣିଷ ପଡ଼ି ଯାଉଥିଲା। କିନ୍ତୁ ଆଜିକାଲିର ପିଲାମାନେ ବିଚାରବନ୍ତ, ସେମାନେ ଚିନ୍ତା କଲେଣି ଯେ ଆମ ଭବିଷ୍ୟତ ଆମେ କିଭଳି ସୁରକ୍ଷିତ କରିବା, ସୁରକ୍ଷିତ କରିବା ପାଇଁ କେତେବେଳେ ସନ୍ତାନର ଆବଶ୍ୟକତା, ସେମାନେ ଏଇ ଯେଉଁ ଶିକ୍ଷାଟି ପାଇଛନ୍ତି ଏ ଭିତରେ ବୁଝିପାରୁଛନ୍ତି। ମୁଁ ଏକ ଆଧୁନିକତା ସ୍ୱେଚ୍ଛାଚାରିତ କହିଲି, ଆକୁ ମୁଁ କହିଲି ଆଧୁନିକତା, ସେମାନେ ଅନ୍ତର ଭିତରେ ଅନୁଭବ କରିପାରୁଛନ୍ତି ଯେ ଭବିଷ୍ୟତଟା କ'ଣ।
1: କାହିଁକି ମାନେ ମ୍ୟାଡ଼ାମ ଦେଖନ୍ତୁ, କାଲିକି ଯେତେବେଳେ ଛୁଆଟିଏ ହେଉଛି, ଛୁଆଟି ତ ମାଆକୁ ହିଁ ଖୋଜେ ନା, ଛୁଆଟିର

0: ସମାଧାନ ବି ସେ କରିପାରୁଛି।
1: ଆଜିକାଲି ଦେଖାଯାଉଛି ଯଦି ପଡ଼ିଶା ଘରେ ନୂଆ ଗୋଟେ ଜିନିଷ ଆସିଲା ଆମ ଘରେ ଶ୍ରୀମତୀ ମୁହଁ ଫୁଲେଇଲେଣି, ତ ସମସ୍ତଙ୍କୁ ଇଚ୍ଛା ଭଲ ଭଲ ରକମର ପୋଷାକ ପିନ୍ଧିବେ, ଘରେ ନୂଆ ନୂଆ ରକମର ଜିନିଷ ରହିବ। ଏମିତି ମ୍ୟାଡ଼ାମ ସୋସିଆଲ ମିଡ଼ିଆରେ କିଏ ବାହାରକୁ ବୁଲିବାକୁ ଯାଇଛି ତାର ଫଟୋ ଦେଖିକି ମଧ୍ୟ ଆମ ଘରେ ଅଶାନ୍ତି ହେଲାଣି। ଆଧୁନିକତାର ଏଇ ଦିଗଟାକୁ ଯେମିତି ଆମେ ସମସ୍ତେ ସକାରାତ୍ମକ ଦିଗରେ ଗ୍ରହଣ କରିବା ଯେ ହଁ ସେ ସମୟ ପାଇଲେ ବା ତାଙ୍କ ପାଖରେ କିଛିଟା ସେ ସଞ୍ଚୟ କରିଛନ୍ତି ସେ ଗଲେ ଆମେ ଯିବାନି, ବା କେବଳ ସୋସିଆଲ ମିଡ଼ିଆରେ ଫଟୋ
0: ଏହି ଜାଗାରେ ମୁଁ ପୁରୁଷଟିକୁ ଟିକେ ଦୋଷ ଦେବି, କାରଣ ନାରୀ ସବୁବେଳେ ଟିକେ ଅଭିମାନୀ ଆଉ ନାରୀଟି ସବୁବେଳେ ମାନେ ସବୁବେଳେ ଗୋଟେ ସମବେଦନା ଚାହେଁ, ଛୋଟିଆ କଥାରେ ବି ନାରୀଟି ଖୁସି ହେଇଯାଏ। ତାର ଯଦି ସ୍ୱାମୀ ଯଦି ଚାହିଁବ ଛୋଟ ଗୋଲାପ ଫୁଲଟେ ଦେଇକରି ବି ତା ସ୍ତ୍ରୀର ମନଟାକୁ ସିଏ ମୋହିପାରିବ, ଏଇଟା ପୁରୁଷ ପାଖରେ ରହିଛି। ସେ କେତିକି ଆନ୍ତରିକତା କେତିକି ଭଲ ପାଇବା ତା ସ୍ତ୍ରୀକୁ ଦେଇଛି, ଯଦି ଭଲ ପାଇବା ଆଉ ଆନ୍ତରିକତା ଅନୁଭବତା ତା ସ୍ତ୍ରୀକୁ ସେ ଦେଇପାରିଛି ତେବେ ସ୍ତ୍ରୀଟି କେବେ ବି କହିବନି ଯେ ପଡ଼ିଶା ଘର ବୁଲିବା ପାଇଁ ଯାଉଛନ୍ତି ଆଉ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି ଆମେ ବି ପୋଷ୍ଟ କରିବା, କାରଣ ସେ ଯାହା ମାନେ ବାହାରୁ ଯେଉଁ ଜିନିଷ ମିଳେନି ତ ସ୍ୱାମୀ ପାଖରୁ ସେ ସବୁ ପାଇଯାଇଥାଏ। ତେଣୁ ମୁଁ ଏଇ ଜାଗାରେ ପୁରୁଷଟାକୁ ବେଶୀ ଦେଖିବି, ମାନେ ଏବେ ଏଇ କ୍ଷେତ୍ରରେ ପୁରୁଷ କୈନ୍ଦ୍ରିକ ନ ହୋଇକି ସେ ଭାବିବା ଦରକାର, ଇଏ ମୋ ସ୍ତ୍ରୀ, ଆ ସହିତ ମୁଁ ସଂସାର କରିଛି, ଆ ସହିତ ମୋତେ ବର୍ତ୍ତମାନର ସମୟରେ ଭବିଷ୍ୟତର ସୋପାନରେ ଚଢିବା ପାଇଁ ପଡ଼ିବ।
1: ଆଧୁନିକର ପରିଭାଷା କୋଉଠି ତ ବହିରେ ଲେଖା ହେଇନି ବା କୋଉଠି ତ ପାଠରେ ପଢା ହୁଏନି ମ୍ୟାଡମ, ତ ଆଜିକାଲି ଯୋଉ ଆମର ଚଳଚ୍ଚିତ୍ର ବା ଯୋଉ ସିନେମା ଗୀତ ଏଇସବୁ ଗୁଡାକ ଆମ ସମାଜକୁ ପ୍ରଭାବିତ କରୁଛନ୍ତି କି? ପ୍ରକୃତରେ
0: ନିଶ୍ଚିତ ଭାବରେ ସିନେମା ଗୋଟେ ଏମିତି ଜିନିଷ ସବୁବେଳେ ସେ ସମାଜକୁ ପ୍ରଭାବିତ କରେ, ଏମିତି ଦେଖିବାକୁ ଗଲେ ତାର ଯୋଉ ଗୋଟେ ସ୍ରୋତଶ୍ରେଣୀ ଭଳି ଯେ ପ୍ରଭାବିତ ହେଇକି ଯାଏ, ମାନେ ସେଇ ସ୍ରୋତଶ୍ରେଣୀ ଯେ ଅନ୍ୟମାନେ ଯେ ଗାଧେଇ ପକେଇଲେ ବା ସ୍ନାନ କରିଦେଲେ ଯେ ସେଇ ଜିନିଷଟା ତାଙ୍କ ଭିତରେ ମାନେ ପ୍ରତିଫଳିତ ହେବ ଏମିତି କିଛି ନୁହେଁ, କିନ୍ତୁ ଚଳଚ୍ଚିତ୍ର ନିଶ୍ଚିନ୍ତ ଭାବରେ ସମାଜରେ ଗୋଟେ ଅଲଗା ପ୍ରକାର ବାତାବରଣରେ ସୃଷ୍ଟି କରେ। ନଗ୍ନତା କେବଳ ଖାଲି କ'ଣ ସିନେମା ଦେଖାଏ ତା ନୁହେଁ, ଆଜିକାଲି କ'ଣ ହେଇଯାଉଛି ନା ଏ ନଗ୍ନତାଟା ଏ ସୋସିଆଲ ମିଡ଼ିଆରୁ ଅଧିକ ଆସୁଛି। ମୁଁ ଭାବେ ବର୍ତ୍ତମାନ ସିନେମା ନାହିଁ, ଆଗ ଏ ସୋସିଆଲ ମିଡ଼ିଆର ଯୋଉ ନଗ୍ନତାଟାକୁ ବନ୍ଦ କରିବା ପାଇଁ ପଡିବ, ଗୋଟେ ସରକାର ପଦକ୍ଷେପ ନେବା ପାଇଁ ପଡିବ।
1: ଯୋଉ ଆଧୁନିକତା ଆଉ ସ୍ୱେଚ୍ଛାଚାରିତା ଏ ଭିତରେ ନା ଗୋଟେ ସୂକ୍ଷ୍ମ ପ୍ରକୃତରେ ଗାରଟେ ଅଛି ମ୍ୟାଡମ, ସ୍ୱାଧୀନତାଟାକୁ ଟିକେ ଯଦି ଆମେ ଅହଂ ଭାବରେ ଗ୍ରହଣ କରିବା ତାହେଲେ ଆମେ ସ୍ୱେଚ୍ଛାଚାରୀ ହେଇଯାଉ। ଯେମିତିକି ଗୋଟିଏ ନାରୀ ଯଦି କୌଣସି ଗୋଟେ କାମ କରିବାକୁ ନିଜର ସ୍ୱାଧୀନତା ବୋଲି ଭାବୁଛି ଠିକ ଅଛି, କିନ୍ତୁ ସେଇଟାକୁ ସେ ନିଜ ଇଚ୍ଛା ମୁତାବକ କରିବ, ଅନ୍ୟକୁ କ୍ଷତି ପହଞ୍ଚେଇକି କରିବ, ଘର ଲୋକ

ଆପଣଙ୍କର ସବୁଠାରୁ ଅଧିକ ଦାୟିତ୍ୱ ଥାଏ ପିଲାମାନଙ୍କର ଯତ୍ନ ନେବା। ତ ସନ୍ତାନ ସନ୍ତତିମାନେ କିପରି ନିଜର ଚାଲିଚଳନି ପ୍ରତି ସଜାଗ ରହିବେ, ସେଥିପ୍ରତି ଆମେ ସେମାନଙ୍କୁ କିପରି ସଜାଗ କରିବା, ଆସନ୍ତୁ ଆଜି ସେ ବିଷୟରେ ଆଲୋଚନା କରିବା। ପିଲାମାନେ ପାଠ ପଢ଼ିବାକୁ ବାହାରକୁ ଯେତେବେଳେ ବାହାରୁଛନ୍ତି, ହାତରେ ସେମାନଙ୍କର ଶିକ୍ଷା ହାସଲ କରିବା ପାଇଁ ହେଉ ବା ସତର୍କତା ପାଇଁ ମୋବାଇଲଟିଏ ସେମାନଙ୍କୁ ଦିଆଯାଉଛି। ସେ ମୋବାଇଲଟିର ବ୍ୟବହାର

ଏଇଟା ଖାଇବିନି ସେଇଟା ଖାଇବିନି ଏପରି ମନୋଭାବ ରଖିବେ ନାହିଁ। ଆଉ ଯେତେବେଳେ ବାହାରକୁ ଯାଉଛନ୍ତି ସାଙ୍ଗସାଥୀଙ୍କ ସହିତ ଯେପରି ସହନଶୀଳ ମନୋଭାବ ରଖିବେ, ସାହାଯ୍ୟ କରିବା ପରି ମନୋଭାବ ରଖିବେ, ହିଂସା ଦ୍ୱେଷ ଈର୍ଷା ଏସବୁ କରିବେନି। ଧରନ୍ତୁ ଆମ ପିଲାଟି ଯଦି ଶ୍ରେଣୀରେ ଭଲ ନମ୍ବର ଆଣିପାରୁନି, ତେବେ ଆମେ ପିଲାଟିକୁ କିପରି ଭଲ ପାଠ ପଢ଼ି ଭଲ ନମ୍ବର ଆଣିବ ସେଥିପ୍ରତି ତାକୁ ପ୍ରୋତ୍ସାହିତ କରିବା। ତା ମନରେ ଏପରି ଭାବ ନ ଆସୁ ଯେ ମୋ ସାଙ୍ଗଟି କାହିଁକି ଅଧିକ ନମ୍ବର ଆଣିଛି, ମୁଁ ତାକୁ ହଇରାଣ କରିବି। ସବୁବେଳେ ସକାରାତ୍ମକ ଭାବନା ଯେପରି ପିଲାମାନଙ୍କର ଚାଲିଚଳଣିରେ, କଥାବାର୍ତ୍ତାରେ, ଜୀବନ ବଞ୍ଚିବାର ଶୈଳୀରେ ରହିବ ସେଥିପ୍ରତି ଧ୍ୟାନ ଦେବା ହେଉଛି ଆମର କର୍ତ୍ତବ୍ୟ। ଆଜି ତ ସମୟ ହୋଇଯାଇଛି ଶ୍ରୋତା ଭଉଣୀ, ଆଉ ଦିନେ ଆପଣଙ୍କ ସହ ଦେଖା ହେବ, ସେଇ ଯାଏଁ ବିଦାୟ ଦିଅନ୍ତୁ। ନମସ୍କାର।

ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସିକିମ୍ର ନମ୍ଚି ଜିଲ୍ଲା ଅନ୍ତର୍ଗତ ସମରଦୁଠାରେ ଏକ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ି ପଡ଼ିବା ଫଳରେ 9 ଜଣଙ୍କର ମୃତ୍ୟୁ ଘଟିଛି। ଟନେଲ୍ ଭିତରେ ପ୍ରାୟ 25 ଜଣ ଫସି ରହିଥିବା ଜଣାପଡ଼ିଛି। ଭୂସ୍ଖଳନ ଯୋଗୁଁ ନିର୍ମାଣାଧୀନ ଟନେଲ୍ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଭାବେ କୁହାଯାଇଛି। ଏହି ଘଟଣାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ଆତମାନଙ୍କ ଆଶୁ ଆଜ୍ଞ କାମନା କରିବା ସହ ରାଷ୍ଟ୍ରପତି ଟନେଲ୍ ଭିତରେ ଫସି ରହିଥିବା ଲୋକମାନଙ୍କୁ ଶୀଘ୍ର ଉଦ୍ଧାର ଲାଗି ପ୍ରାର୍ଥନା କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣା ସମ୍ପର୍କରେ ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଗୋଲେଙ୍କ ସହ କଥା ହୋଇଛନ୍ତି। ଉଦ୍ଧାର

0: ଘର ସର୍ଭେ ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି ଏବଂ ଶ୍ରୀଜୀଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ନେଲା ତିନି ରଥ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ମଧ୍ୟାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ। ମଧ୍ୟ ଗୃହରେ ହଟ୍ଟଗୋଳ ଜାରି ରହିଥିଲା। ପରେ ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇ ଗୃହ କାର୍ଯ୍ୟ ପୁନଃ ଆରମ୍ଭ କରାଯାଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଆସନ୍ତାକାଲି ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖାଯାଇଛି। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଗୃହ ଏକତ୍ର ହେବା କ୍ଷଣି ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି ନିବେଦନ କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ। ପରେ ରାଜ୍ୟସଭାକୁ ମଧ୍ୟ ଆସନ୍ତାକାଲି ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଯୁବପିଢ଼ିଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ଭୁବନେଶ୍ୱରଠାରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ ଅଧ୍ୟକ୍ଷତା କରି କହିଛନ୍ତି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ଅକ୍ଟୋବର ମାସ 26 ତାରିଖରୁ ନଭେମ୍ବର ମାସ 7 ତାରିଖ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ କରାଯାଇ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଫେବୃୟାରୀ 10 ତାରିଖ ସୁଦ୍ଧା ସମସ୍ତ ୱାର୍ଡର ଭୋଟର ତାଲିକା ପ୍ରକାଶ ପାଇବ। ଘରକୁ ଘର ସର୍ବେକ୍ଷଣ କରାଯିବା ପାଇଁ ଚଳିତ ମାସ 31 ତାରିଖ ସୁଦ୍ଧା ଏକ ଦଳ ଗଠନ ହେବ। ଏହି ଦଳରେ ବ୍ଲକସ୍ତରୀୟ ଅଧିକାରୀ ବିଏଲ୍ଓ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ସାମିଲ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।
1: ଆମ ଗୋଟେ ଗୋଟେ କ୍ଲିନ୍ ଭୋଟର ଲିଷ୍ଟ ଆମ ପଞ୍ଚାୟତ ନିର୍ବାଚନ ବା ଆମ ପୌରାଞ୍ଚଳ ନିର୍ବାଚନ ପାଇଁ ତିଆରି କରିବା, ତାହା ହିଁ ଥିଲା ଆଜିର ମୁଖ୍ୟ ପ୍ରସଙ୍ଗ। ସେଥିପାଇଁ ଆମେ ଡୋର ଟୁ ଡୋର ସର୍ଭେ କରିବୁ। ଅକ୍ଟୋବର ଦ୍ୱିତୀୟ ଫର୍ଟନାଇଟ୍ରେ ଏହି ଡୋର ଟୁ ଡୋର ସର୍ଭେ ହେଇ ତା ନଭେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ଏବଂ ସେହି ଡୋର ଟୁ ଡୋର ସର୍ଭେ ମାଧ୍ୟମରେ ଆମର ଭୋଟର ଲିଷ୍ଟ ତିଆରି ହେବ।
0: ଜନଗଣନା ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ସାମାନ୍ୟ ବିଳମ୍ବ ହେବ। ପୁରୁଣା ବାଲଟ ବକ୍ସର ମରାମତି, ନୂଆ ବାଲଟ ବକ୍ସ କ୍ରୟ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଜଣେ ଭୋଟର 2ଟି ସ୍ଥାନରେ ଯେପରି ଭୋଟ୍ ନ ଦେଇପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଆର୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥୋପାଳନ ଗଣମାଧ୍ୟମକୁ ଏସ୍ଆଇଆର୍ର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 27 ତାରିଖ ସୋମବାର ଦିନ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସେଥିପାଇଁ ଆସନ୍ତାକାଲିଠାରୁ ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ। ଜନସାଧାରଣ janashunani.odisha.gov.in ପୋର୍ଟାଲରେ ପଞ୍ଜୀକରଣ କରିପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସିଡିପିଓଙ୍କ ଅଧୀନରେ ପରିଚାଳନା କମିଟି ଗଠନ କରାଯିବ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ

0: ସମ୍ପାଦକ ସୌମ୍ୟ ପଣ୍ଡା ଆକାଶବାଣୀକୁ କହିଛନ୍ତି,
1: ମହାପ୍ରଭୁ ଦକ୍ଷିଣ ମୋଡ଼ କରିବେ, ଯାତାୟତର ଦ୍ୱୟର ମଧ୍ୟ ସପ୍ତାହ ମୁଣ୍ଡରେ ସ୍ଥିତ। ମହାପ୍ରଭୁ ସାତ ଦିନ ଅବସ୍ଥାନ କରିସାରିଲା ପରେ ଦକ୍ଷିଣା ଯାତ୍ରାକୁ ଆରମ୍ଭ କରିଛନ୍ତି। ତାହାର ପୂର୍ବ ପ୍ରସ୍ତୁତି ଅନୁସାରେ ମହାପ୍ରଭୁଙ୍କର ଦକ୍ଷିଣ ମୋଡ଼ ଯାତ୍ରା ସ୍ୱତନ୍ତ୍ର ଭାବର ସହିତ ସପ୍ତମୀ ଦିନ ଆଜ୍ଞାମାଳ ପ୍ରଦାନ କରି ମହାପ୍ରଭୁ ରଥକୁ ଦକ୍ଷିଣ ମୋଡ଼ ଆଡ଼କୁ ଗମନ କରିଥାନ୍ତି। ସେଥିପାଇଁ ଅଧର ଚୁମ୍ବିତ ମାଳ ସକାଳ ଧୂପ ପରେ ପରେ ମହାପ୍ରଭୁଙ୍କର ଅଧର ଚୁମ୍ବିତ ମାଳକୁ ପ୍ରଦାନ କରି ମହାପ୍ରଭୁ ପ୍ରଥମେ ଦେବୀ ସୁଭଦ୍ରାଙ୍କର ରଥ ଦକ୍ଷିଣ ମୋଡ଼, ତାପରେ ବଡ଼ବାଡ଼ ସାମନ୍ତଙ୍କର ଦକ୍ଷିଣ ମୋଡ଼, ତାପରେ ଜଗନ୍ନାଥଙ୍କର ରଥକୁ ମଧ୍ୟ ଦକ୍ଷିଣ ମୋଡ଼ କରାଯାଇଥାଏ।
0: ନୂଆପଡ଼ା ଜିଲ୍ଲା ଖଡ଼ିଆଳର ପ୍ରଭୁ ଦଧିବାମନ ଓ ପତିତ ପାବନ ନବଦିନାତ୍ମକ ଯାତ୍ରାରେ ମାଉସୀମା ମନ୍ଦିରକୁ ଯାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ଶ୍ରୀଜଗନ୍ନାଥ ବାମନ ରୂପେ ପୂଜା ପାଉଥିବା ବେଳେ ଯୋଡ଼ା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜନ୍ମମଣ୍ଡପରେ ବିରାଜମାନ ଅଛନ୍ତି। ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର ଚତୁର୍ଥ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମତୀ ଗର୍ଗ ରାଜ୍ୟରେ ଥିବା କାରାଗାରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାର ଆଧୁନିକରଣ ଓ ଅନ୍ତେବାସୀଙ୍କ କଲ୍ୟାଣ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି। 20 କାରାଗାରରେ କୃତ୍ରିମ ବୁଦ୍ଧିମତା, ଏଆଇ ଆଧାରିତ ସିସିଟିଭି ଓ ଭିଡ଼ିଓ ଆନାଲିଟିକ୍ସ ବ୍ୟବସ୍ଥା ସ୍ଥାପନ, କାରାଗାର ପ୍ରାଚୀର ଉଚ୍ଚତା ବୃଦ୍ଧି ସହ ଡ୍ରୋନ୍, ବଡି କ୍ୟାମେରା ଓ ମୋବାଇଲ୍ ଫୋନ୍ ଚିହ୍ନଟ ପାଇଁ ବିଭିନ୍ନ ଆଧୁନିକ ସୁରକ୍ଷା ଉପକରଣ ବ୍ୟବହାର ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହାସହ କାରାଗାରରେ ଗୁଇନ୍ଦା ୟୁନିଟ୍ ଗଠନ ଏବଂ କର୍ତ୍ତବ୍ୟରେ ଅବହେଳା କ୍ଷେତ୍ରରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ତେବାସୀଙ୍କ ଜୀବନଧାରଣ ମାନର ଉନ୍ନତି ଏବଂ ମୁକ୍ତି ପରେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଲାଙ୍ଗୁଡ଼ିସ୍ଥିତ ଘରୋଇ ମୁକବଧିର ବାଳିକା ଉଚ୍ଚ ବିଦ୍ୟାଳୟରେ କର୍କଟ ରୋଗ ସଚେତନତା ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ଡାକ୍ତର, ନାଗରିକ, ସାମାଜିକ କର୍ମୀ ଯୋଗଦେଇ କର୍କଟ ରୋଗର ନିରାକରଣ, ସଠିକ୍ ସମୟରେ ରୋଗ ଚିହ୍ନଟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ୱଚ୍ଛ ସବୁଜ ପରିବେଶ ସୃଷ୍ଟି ପାଇଁ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଜାରି ରହିଛି। ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ 12 ପ୍ରମାଣପତ୍ର ମଧ୍ୟରୁ ଆଧାର କାର୍ଡ ସହିତ ଯେକୌଣସି ଗୋଟିଏ ପ୍ରମାଣପତ୍ର ଦାଖଲ କରି ତାଲିକାରେ ନାମ ସାମିଲ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଖଡ଼ିଆଳ ତହସିଲରେ ଏ ସମ୍ପର୍କିତ ଏକ ଯାଞ୍ଚ କାର୍ଯ୍ୟ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 20 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଜି କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଅଧିକ ବର୍ଷାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଝଡ଼ ବର୍ଷା ହୋଇପାରେ। ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12 ସୁଦ୍ଧା 613.50 ଘନଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,23,109 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 95,025 ଘନଫୁଟ ଜଳ ନିଷ୍କାସିତ ହେଉଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା ଅକ୍ଟୋବର 26 ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି ଏବଂ ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ହେଲା 3 ରଥ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ବାରୁ ସହର ଯାଏ ସବୁ ସ୍ଥାନରେ
0: ଆବଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କୁ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ହେ ସଙ୍ଗୀତ ଭୁଲି ବିଶ୍ରୀ ଗୀତ ଗୁଜରେ ଦୌର କି ଆବାଜେ ଧୁନୋ କି ଅନୁଠି ପରବାଜ ସୁନହରେ ଗାନୋ କା ଅନ୍ଦାଜ ଆପକି ସୁବହ କୁ ବନାଏ ଖାସ ଭୁଲି ବିଶ୍ରୀ ଗୀତ ହର ରୋଜ ସୁବହ 7 ବଜେ ସିର୍ଫ ବିବିଧ ଭାରତୀ ପର।

ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡିଓ ଘରେ ଅପରାହ୍ନ 5:10 ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ 106.6 MHz ଯୋଗେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶୁଣନ୍ତୁ ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ।

ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛୁ ନାଟ୍ୟଧାରା କ୍ରମରେ ରାଧା ପ୍ରେମ ଲୀଳାର ଅଷ୍ଟମ ଭାଗ। ପରିବେଷଣ କରୁଛନ୍ତି ରାମଚନ୍ଦ୍ର ସାହୁ ଓ ତାଙ୍କ ଦଳ।

0: ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ।
1: संसद के दोनों सदनों की कार्यवाही नीट पेपर लीक मामले सहित कई मुद्दों पर विपक्ष के विरोध के बाद दिन भर के लिए स्थगित कर दी गई। लोकसभा अध्यक्ष ओम बिरला ने

0: ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ଆମ ଭାରତବର୍ଷରେ କାହିଁକି ଦରକାର? ଆମ ଭାରତବର୍ଷରେ 250 ମିଲିୟନ ଛାତ୍ରଛାତ୍ରୀ ଅଛନ୍ତି, ଯୋଉଟା ବିଶ୍ୱର ସବୁଠୁ ଅଧିକ ଛାତ୍ରଛାତ୍ରୀ ପପୁଲେସନ। ସେମାନଙ୍କ ପାଇଁ ଗୁଣବତ୍ତା ଶିକ୍ଷକଙ୍କ ବହୁତ ଅଭାବ ଅଛି, ବିଭିନ୍ନ ଭୌଗୋଳିକ ଚ୍ୟାଲେଞ୍ଜେସ ଅଛି। ଯୋଉମାନେ ବହୁତ ଦୂର ଦୂରାନ୍ତରେ ଅଛନ୍ତି ସେମାନଙ୍କ ପାଇଁ ସଠିକ ଶିକ୍ଷା ବି ପହଞ୍ଚୁ ନାହିଁ, ତ ସେମାନଙ୍କୁ ସୁଲଭ ଶିକ୍ଷା ଦବା ଆବଶ୍ୟକ। ସେଇଥିପାଇଁ ବିଭିନ୍ନ ଏଟେକ୍ ସେକ୍ଟର୍ସ ଏବେ ଭାରତବର୍ଷରେ ଗଲା 10 ବର୍ଷ 15 ବର୍ଷରେ ବହୁତ ବଡ଼ ବଡ଼ ଏଟେକ୍ ସେକ୍ଟର୍ସ ଏଟେକ୍ କମ୍ପାନୀ ଗଢି ଉଠିଛନ୍ତି। ୟା ଭିତରେ ପ୍ରମୁଖ ଏଟେକ୍ ଷ୍ଟାର୍ଟଅପ୍ ଯୋଉଟା ଏବେ ବହୁତ ପପୁଲାର, ୟା ଛଡ଼ା ହେଲ୍ଥ ଟେକ୍ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ସେକ୍ଟର ଯୋଉଟା ଆମ ଭାରତବର୍ଷର ପପୁଲେସନ ପାଇଁ, ହ୍ୟୁଜ୍ ପପୁଲେସନ ପାଇଁ ବହୁତ ବହୁତ ଇମ୍ପୋର୍ଟାଣ୍ଟ। ଅନଲାଇନରେ ଆମେ ଡାକ୍ତର ସହିତ ପରାମର୍ଶ କରିପାରୁ, ମେଡିସିନ ଡେଲିଭରି ଅନଲାଇନ କରିପାରୁ, ତା ଛଡ଼ା ଦୂର ଦୂରାନ୍ତ ଗ୍ରାମାଞ୍ଚଳରେ ଯୋଉମାନଙ୍କ ପାଇଁ ଭଲ ଡକ୍ଟର ଦେଖିବା ସମ୍ଭବ ନୁହେଁ, ଏତେ ଖର୍ଚ୍ଚ କରିକି ସହରକୁ ଆସି, ସେମାନଙ୍କ ପାଇଁ ଏଇସବୁ ହେଲ୍ଥ ଟେକ୍ ଷ୍ଟାର୍ଟଅପ୍ ବହୁତ ସହାୟକ ହୋଇଛନ୍ତି। ଏଗ୍ରିକଲଚରାଲ ସେକ୍ଟର ବା କୃଷି ପ୍ରଯୁକ୍ତିରେ ଏବେ ଷ୍ଟାର୍ଟଅପ୍ ବହୁତ ଆଗକୁ ଆସୁଛନ୍ତି ଏବଂ କୃଷକମାନଙ୍କ ପାଇଁ ଏଗ୍ରିକଲଚରାଲ ଷ୍ଟାର୍ଟଅପ୍ ଗୁଡା ବହୁତ ବହୁତ ଲାଭଦାୟକ ହେଇଛନ୍ତି। ଯେମିତି ଉଦାହରଣ ମୁଁ ଦଉଛି, ନିଞ୍ଜା କାର୍ଡ ଗୋଟେ ଷ୍ଟାର୍ଟଅପ୍ ଅଛି ଯୋଉଟା କୃଷକମାନଙ୍କୁ ବହୁତ ଭଲ ଭାବରେ ପରାମର୍ଶ ଦେଇପାରେ କି କୃଷକମାନେ କେମିତି ଚାଷବାସ କୃଷି କାର୍ଯ୍ୟ କେମିତି କରିପାରିବେ, କୋଉଠୁ ସେମାନଙ୍କୁ ସହାୟତା ମିଳିପାରିବ। ଆଉ କିଛି ଷ୍ଟାର୍ଟଅପ୍ ଅଛି ଯେମିତି ଆଗ୍ରୋ ଷ୍ଟାର୍ଟ, ତାପରେ ଇ ହାର୍ଟ, ଏଇସବୁ ଷ୍ଟାର୍ଟଅପ୍ ଗୁଡା କୃଷକମାନଙ୍କୁ ସେମାନଙ୍କର କୃଷିଜାତ ପଣ୍ୟ

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଙ୍କ ଠାରୁ ବଣ୍ଡା ଏବଂ କୁଆଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ପ୍ରସ୍ତୁତି ଆରମ୍ଭ। ତିନିରଥର ଦକ୍ଷିଣ ମୂଳ ଦେଶରେ ଭବିଷ୍ୟତ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦଳିତ ଲୋକମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଯୁବପିଢ଼ିଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।
1: ପ୍ରଧାନମନ୍ତ୍ରୀ ଜୀ ନେ ଅପିଲ ବି କିଆ ହେ କି ଉନକା ଜୋ ସଜା ହେ ଉସକୋ ଶକ୍ତି ସେ ଶକ୍ତି ସଜା କେସେ ଦିଆ ଯାଏ ଉସମେଁ ସାରା ଟପ୍ କ୍ଲାସ କେ ଓକିଲ ଲୋକ ବି ସାଦେ ତାକି ଜୋ ପେପର ଲିକ୍ ଜେସେ ପାପ କାମ କିଆ ହେ ଉନ ଲୋକୋ କୋ ଘୋର ସଖ୍ତ सजा मिले और आगे पेपर लीक नहीं होने के लिए सख्ती से जो कदम उठाया गया है उसके बारे में भी प्रधानमंत्री जी ने जानकारी दिया।
0: ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଏ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ତ ଗୋପାଳନ ଗଣମାଧ୍ୟମକୁ ଏସ୍ଆଇଆର୍ ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି ମ୍ୟାପିଂ ହୋଇନଥିବା 12 ଲକ୍ଷ ଓ ତ୍ରୁଟି ପାଇଁ 46 ଲକ୍ଷ ଲୋକଙ୍କୁ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ନୋଟିସ୍ ଜାରି କରାଯାଇଛି। ଆବଶ୍ୟକୀୟ କାଗଜପତ୍ର ପ୍ରଦାନ ପରେ ଉପସ୍ଥିତ ହେବା ବାଧ୍ୟତାମୂଳକ ନୁହେଁ। ଭୋଟର ପଞ୍ଜୀକରଣ ଅଧିକାରୀ ଆବଶ୍ୟକ ସ୍ଥଳେ ଆଭାସୀ ଜରିଆରେ ବିବରଣୀ ସଂଗ୍ରହ କରିବେ। ଆସନ୍ତା ସେପ୍ଟେମ୍ବର ମାସ 2 ତାରିଖରେ ଏସ୍ଆଇଆର୍ ପ୍ରକ୍ରିୟା ଶେଷ କରାଯାଇ 6 ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଗତ 5 ତାରିଖରୁ ଆଜି ସୁଦ୍ଧା 26,745 ଫର୍ମ 6 ହସ୍ତଗତ ହୋଇଥିବା ଶ୍ରୀ ଗୋପାଳ କହିଛନ୍ତି।
2: ନା ଆସିଲେ କିଛି ଅସୁବିଧା ନାହିଁ, ଆମକୁ ଇଆର୍ଓ ମାନଙ୍କୁ ଏଇଆର୍ଓ ମାନଙ୍କୁ ଇନ୍ଷ୍ଟ୍ରକ୍ସନ୍ ଅଛି, କାଗଜ ଯୋଉ ପଠାଇଛନ୍ତି ସେ କାଗଜ ଉପରେ ଆମେ ଡିସିଜନ୍ ନେବୁ। ଯଦି ବହୁତ ଜରୁରୀ କେସ୍ରେ ଯଦି କିଛି ସନ୍ଦେହ ବୁଝିବାର ଅଛି ତାଙ୍କୁ

0: ଆଜିର ପ୍ରସଙ୍ଗରେ ଶୁଣନ୍ତୁ ଡେଙ୍ଗୁ ଟିକାର ବଜାର ପ୍ରବେଶ, ଆଶା ଓ ସଚେତନତାର ନୂଆ ଅଧ୍ୟାୟ। ଆଲେଖ୍ୟ ବଳରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ମୌସୁମୀ ଆଗମନ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ବର୍ଷାବାହିତ ରୋଗ ବିଶେଷ କରି ଡେଙ୍ଗୁର ପ୍ରାଦୁର୍ଭାବ ବୃଦ୍ଧି ପାଇବା ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଉଭା ହେଉଛି। ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ସଚେତନତା ବ୍ୟବସ୍ଥା ପ୍ରତି ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡେଙ୍ଗୁ ହେଉଛି ଏକ ଭୂତାଣୁଜନିତ ଜ୍ୱର, ଯାହା ଏଡିସ୍ ନାମକ ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହି ମଶା ସାଧାରଣତଃ ଦିନବେଳେ କାମୁଡ଼ିଥାନ୍ତି। ଜମା ହୋଇ ରହିଥିବା ସ୍ୱଚ୍ଛ ଜଳରେ ଏହି ମଶା ତା'ର ବଂଶ ବିସ୍ତାର କରିଥାଏ। ଏହାର ମୁଖ୍ୟ ଲକ୍ଷଣ ଭିତରେ ରହିଛି ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ଆଖି ପଛପଟେ ଯନ୍ତ୍ରଣା, ଗ୍ରନ୍ଥି, ମାଂସପେଶୀ ଓ ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା ହେବା, ଚର୍ମରେ ଲାଲ ଦାଗ ଦେଖାଯିବା, ଆଉ ସବୁଠାରୁ ଆହ୍ୱାନପୂର୍ଣ୍ଣ ହେଉଛି ରକ୍ତରେ ପ୍ଲାଟଲେଟ୍ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବା। ସାମ୍ପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଉଥିବା ତାପମାତ୍ରା, ଅନିୟମିତ ବର୍ଷା, ଦ୍ରୁତ ସହରୀକରଣ ତଥା ନିର୍ମାଣ କାର୍ଯ୍ୟ ଦ୍ୱାରା ଡେଙ୍ଗୁ ସଂକ୍ରମଣର ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଦେଖାଦେଉଛି। ପୂର୍ବରୁ ଡେଙ୍ଗୁ କେବଳ ବଡ଼ ସହରାଞ୍ଚଳରେ ସୀମାବଦ୍ଧ ଥିବାବେଳେ ଏବେ ଏହା ଅର୍ଦ୍ଧସହର ଏବଂ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି। ଏପରିକି ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପାହାଡ଼ ତଥା ଥଣ୍ଡା ଅଞ୍ଚଳ ଯେପରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜାମ୍ମୁ କାଶ୍ମୀରରେ ମଧ୍ୟ ଡେଙ୍ଗୁ ଜନିତ ମାମଲା ସାମ୍ନାକୁ ଆସୁଛି। ଡେଙ୍ଗୁର ମଧ୍ୟ ବିଭିନ୍ନ ସ୍ତର ରହିଛି, ଯାହାର ପ୍ରଭାବରେ ଗୁରୁତର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଉଛି। ତେବେ ଦେଶର ଡେଙ୍ଗୁ ପ୍ରତିରୋଧ ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷିତ ହୋଇଥିବା ଡେଙ୍ଗୁ ଟିକାର ବଜାର ପ୍ରବେଶକୁ ଅନୁମତି ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଡେଙ୍ଗୁ ଟ୍ରେଟାଭାଲେଣ୍ଟ ଟିକା କ୍ୱାଡେଙ୍ଗାର ବିପଣନ ପ୍ରକ୍ରିୟାକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ଟିକା ଜର୍ମାନୀର ଟାକେଡା GmbH ଦ୍ୱାରା ନିର୍ମିତ ହୋଇଛି ଏବଂ ଏହା ଟାକେଡ୍ ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆମଦାନୀ।
1: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ରଥଟି ଆଜିଠାରୁ
0: ସ୍ଥା ଅଧୀନରେ ଟିକାର ଗୁଣବତ୍ତା, ସୁରକ୍ଷା ଏବଂ ପ୍ରଭାବର ବ୍ୟାପକ ବୈଜ୍ଞାନିକ ମୂଲ୍ୟାଙ୍କନ

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ୍ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଆସି ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କମ୍ ସୁଧରେ ଲୋନ୍ ଦରକାର ତାବି ଆପ୍ରେ ବାହା
2: ଫସିଲା। ଅଜଣା ଠାରୁ ଦୂରେଇ ରୁହନ୍ତୁ।
3: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ଏତେବେଳେ ଯାଇ ଶୁଣିଥିଲେ ଓଡ଼ିଆ କଥା ଚିତ୍ର ବଳିଦାନ କ୍ଷେତ୍ର ଗୀତ ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ କଳକ କେନ୍ଦ୍ରରୁ ଶୁଣିପାରିବେ କିଛି ସମୟ ମଧ୍ୟରେ।
1: ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଉତ୍ତର ମାସିଡୋନିଆ ସହମତ କହିଲେ ରାଷ୍ଟ୍ରପତି। ବିଭିନ୍ନ କ୍ଷେତ୍ରରେ ସଂସ୍କାର ନେଇ ଗଠନମୂଳକ ପରାମର୍ଶ ଆହ୍ୱାନ କରି କେନ୍ଦ୍ର ସରକାର। ବିଭିନ୍ନ ରାଷ୍ଟ୍ର ସହ ଭାରତର ଦ୍ୱିପାକ୍ଷିକ ରାଜିନାମା ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ କରିଛି ସୁଦୃଢ଼ ଏବଂ ତୃଣମୂଳ ସ୍ତରରେ ଡିଜିଟାଲ ନବସୃଜନକୁ ପ୍ରୋତ୍ସାହନ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ଦ୍ୱାରା କ୍ରମାଗତ ହଟ୍ଟଗୋଳ ଲାଗିରହିବାରୁ ସଂସଦର ଉଭୟ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ସକାଳ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ। ଶ୍ରୀ ବିର୍ଲା ଗୃହ କାର୍ଯ୍ୟ ଚଳାଇବା ଲାଗି ସେମାନଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ଶ୍ରୀ ବିର୍ଲା ଲୋକସଭାକୁ ମଧ୍ୟାହ୍ନ 12:00 ଯାଏ ମୁଲତବୀ ଘୋଷଣା କରିଥିଲେ। ମଧ୍ୟାହ୍ନ 12:00 ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ନେଇ ସ୍ଲୋଗାନ ଦେଇଥିଲେ, ଫଳରେ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। 2:00 ପରେ ପରବର୍ତ୍ତୀ ଅଧିବେଶନରେ ମଧ୍ୟ ସମାନ ସ୍ଥିତି ଲାଗି ରହିବାରୁ ସଭାପତି ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00 ଗୃହ ଏକତ୍ର ହେବା କ୍ଷଣି ଅଧ୍ୟକ୍ଷ ସିପି ରାଧାକୃଷ୍ଣ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି କହିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ, ଫଳରେ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ଅଧିବେଶନରେ ପୁଣି ସମାନ ସ୍ଥିତି ଉପୁଜିବାରୁ ଦିନକ ପାଇଁ ଗୃହ ମୁଲତବୀ ରହିଥିଲା। ଭାରତ ଏବଂ ଉତ୍ତର ମାସିଡୋନିଆ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପାରସ୍ପରିକ ସମ୍ମାନ ଆଧାରରେ ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ସହମତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ମାସିଡୋନିଆର ରାଷ୍ଟ୍ରପତି ଗୋର୍ଦାନା ସିଲ୍ଜା ନୋଭାସ୍କା ଡାକୋଭାଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଉଭୟ ପକ୍ଷ ଦ୍ୱିପାକ୍ଷିକ ସହଯୋଗର ସମସ୍ତ ଦିଗକୁ ସମୀକ୍ଷା କରିଛନ୍ତି ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ଭାରତ ଏବଂ ଉତ୍ତର ମାସିଡୋନିଆ ଆଇଟି ଏବଂ ଆଇଟି ଆଧାରିତ ସେବା, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଫାର୍ମାସ୍ୟୁଟିକାଲ୍ସ, ବୟନଶିଳ୍ପ, ଜୈବ ପ୍ରଯୁକ୍ତି, ପର୍ଯ୍ୟଟନ, ଆତିଥ୍ୟ

0: ଏଭଳି ଏକ ବିଦ୍ୟାଳୟ ସ୍ଥାପନର ଉଦ୍ଦେଶ୍ୟ ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ ରଙ୍ଗମଣି ଖେତି ଆକାଶବାଣୀକୁ କହିଛନ୍ତି,
1: ମୁଁ May 31, 2025 ସରକାରୀ ଉଚ୍ଚ ବିଦ୍ୟାଳୟ କମଗାରୁ ଅବସର ଗ୍ରହଣ କଲି ଆଉ ବର୍ତ୍ତମାନ ଏହି ସାନ୍ଧ୍ୟ ବିଦ୍ୟାଳୟର ଜଣେ ଶିକ୍ଷକ ପଢ଼ୁଥିଲା ସମୟରେ ଟ୍ୟୁସନ୍ ପଢ଼ିବା ପାଇଁ ମଧ୍ୟ ମୋ ପାଖରେ କୌଣସି ପ୍ରକାର ସାରଣ ନଥିଲା, ତଥାପି ମୁଁ ପରିଶ୍ରମ କରିଲି, ମୋର ଶିକ୍ଷକମାନଙ୍କର ମାଗଣାରେ ମୁଁ କିଛି ଶିକ୍ଷା ପାଇ ଶିକ୍ଷକତା କଲି। ତାପରେ ଯେତେବେଳେ ଦେଖିଲି ଯେ ମୋ ପରି ବି ଅନେକ ଛାତ୍ରଛାତ୍ରୀ ଥିବେ ଯେଉଁମାନଙ୍କର ପଢ଼ିବାର ଇଚ୍ଛା ଅଛି ଅଥଚ ଅର୍ଥର ବାଧା ଥିବ, ସେମାନଙ୍କର କିପରି ମୁଁ ଉନ୍ନତି କରିପାରିବି, ଶିକ୍ଷାଦାନ କରିପାରିବି, ଏହି ଭାବନା ଥିଲା।
0: ଏ ସମ୍ପର୍କରେ ଆଉ ଜଣେ ଅଭିଭାବକ ଜିତେନ୍ଦ୍ର ବାଗ କହିଛନ୍ତି,
2: କଟାପାଲିରେ ପ୍ରଥମ କରି ଗୋଟେ ଆମର ଅବସରପ୍ରାପ୍ତ ଶିକ୍ଷକ ମାନେ ଗୋଟେ ଟ୍ୟୁସନ୍ ଦେବାର ବଢ଼ିଆ ପ୍ରୋଗ୍ରାମଟେ ଷ୍ଟାର୍ଟ କରିଛନ୍, ବର୍ଷେ ଖଣ୍ଡେ ଗଲାନ, ଆଉ ତାର ଦ୍ୱାରା ଛୁଆମାନେ ଟିକେ ବେଶୀ ଯେନ୍ ସ୍କୁଲ ମାନକେ ଯେନ୍ଟା ପଢା ହଉଛେ ତାର ଠାନୁ ଜଣେ ଡାଉଟ କ୍ଲିୟର ହେଇପାରୁଛନ୍, ତାର ସାଙ୍ଗେ ସାଙ୍ଗେ ଅଧିକ ଟିକେ ଶିକ୍ଷା ପାଇପାରୁଛନ୍, ଘରେ ବି ସେଟାକେ ଟାସ୍କ ମାନେ ଯେନ୍ଟା ଦଉଛନ୍, ଘରେ ବି ଭଲ ହିସାବରେ ପଢ଼ି ପାରୁଛନ୍, ଆଉ ଟିକେ ଉନ୍ନତି କଲା ବି ଲାଗୁଛେ ଆମ ଘରେ ତ ଏକଲା ପଢା, କିନ୍ତୁ ଇନୁ କାଣା ହେବା ଛୁଆମାନଙ୍କର ସାଙ୍ଗେ ପଢ଼ବାର ଦ୍ୱାରା ଆଉ ଶିକ୍ଷକ ମାନେ ପଢ଼ାବାର ଦ୍ୱାରା ଟିକେ ତାଙ୍କର ଟିକେ ଉତ୍ସାହ ବଢ଼ବା, ଆଉ ଶିକ୍ଷକ ମାନେ ଯେଟା ବି ମାନେ ସେଫ୍ଟେ ନେଇଛନ୍, ଆଜ୍ଞାମାନଙ୍କୁ ବହୁତ ବହୁତ ଧନ୍ୟବାଦ। କଟାପାଲି ଗ୍ରାମ ପଞ୍ଚାୟତର ଉନ୍ନତି ଉପରେ ଆଉ ଭବିଷ୍ୟତ ଉପରେ ବହୁତ ଚିନ୍ତା କରୁଛନ୍, ଯଦ୍ୱାରା କି ଛୁଆମାନଙ୍କୁ ଫ୍ରି ଟ୍ୟୁସନ୍ ହେଇପାରୁଛନ୍, ଆଉ ଛୁଆମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଗାଁର ଭବିଷ୍ୟତ ଉଜ୍ଜଳ ହେବା, ତା ସାଙ୍ଗେ ସାଙ୍ଗେ ଆମର ଗାଁର ପରିବେଶ ବି ଭଲ ରହିବା, ଗାଁର ସବୁ ଶିକ୍ଷିତ ଲୋକମାନେ ବାହାରିବେ, ଯାହାଦ୍ୱାରା କି ଗାଁର ଉନ୍ନତି ହେଇପାରିବା।
0: ଭୋଟର ତାଲିକାର ସଘନ ସଂଶୋଧନ ପ୍ରକ୍ରିୟା ଅନ୍ତର୍ଗତ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୟଲ ଏହାକୁ ଉନ୍ମୋଚନ କରିଛନ୍ତି। ଚିଠା ତାଲିକା ସମ୍ପର୍କରେ ଆପତ୍ତି କିମ୍ବା ଅଭିଯୋଗ ହେଲେ ଆସନ୍ତା ଅଗଷ୍ଟ 4 ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମରେ ଆବେଦନ କରାଯାଇପାରିବ। ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ବିକଶିତ ବରପାଲି

0: ଶ୍ରୀ ଭାଇମାନଙ୍କର କାମ ନୁହେଁ, ଏଇଟା ଆମେ ସମସ୍ତେ କରିବା, କାରଣ ଜଳଟା ସମସ୍ତଙ୍କ ପାଇଁ ଦରକାର,
1: ଜଳ ହିଁ ଜୀବନ ବୋଲି ଆମେ କହୁଛନ୍ତି।
0: ବାସ୍, ତେଣୁ ସେଇ ଯେଉଁ ବର୍ଷା ଜଳ ଅମଳ ସମସ୍ତ ଦାୟିତ୍ୱ ବା ରେସ୍ପନ୍ସିବିଲିଟି ଆମେ ଖାଲି ଚାଷୀ ଭାଇମାନଙ୍କୁ ନ ଦେଇ ସେଇଟା ଯଦି ସମସ୍ତେ ବହନ କରିପାରିବା ତାହେଲେ ଚାଷୀ ଭାଇମାନେ ବି ଉପକୃତ ହେବେ ଆଉ ଆମେମାନେ ବି ସେଥିରୁ ଉପକୃତ ହେବା। ତେଣୁ ଯେହେତୁ ବର୍ତ୍ତମାନ ଆମେ ଦେଖୁଛେ କି ଜଳସ୍ତର କମି କମି ଯାଉଛି, ଚାଷୀ ଭାଇମାନେ ବି ହଇରାଣ ହେଉଛନ୍ତି, ସଠିକ୍ ସମୟରେ ସଠିକ୍ ଚାଷ ପାଇଁ ସଠିକ୍ ପରିମାଣର ଜଳ ସେମାନେ ପାଉନାହାନ୍ତି, ଆଉ ଆମେମାନେ ବି ଗୃହ ପାଇଁ ଜଳ କ୍ଲିଷ୍ଟର ସମ୍ମୁଖୀନ ହେଉଛି,
1: ଜଳ ଅଭାବ ସମସ୍ୟା
0: ଦେଖାଯାଉଛି ସମସ୍ତଙ୍କ ପାଇଁ। ତେଣୁ ବର୍ତ୍ତମାନ ଆମେ ସମସ୍ତେ ସଚେତନ ହେବାର ସମୟ ଆସିଯାଇଛି ଯେ

ଅମଳ କରିବା ପାଇଁ। ତ ଆମ ଲୋକମାନେ କ'ଣ କରନ୍ତି, ପାଣିଟାକୁ ଛାଡ଼ି ଦିଅନ୍ତି ବହୁତ ଜାଗାରେ, ମୁଁ ଦେଖିଛି ଫିଲ୍ଟରଟାକୁ ଇମ୍ପୋର୍ଟ। ହଁ, ପାଣିର ଆମର ବଢ଼ିଗଲା ତ ଜଳସ୍ତର ଆମେ ବଢ଼େଇଲୁ ନାହିଁ, ଜଳସ୍ତରଟା ପ୍ରପର୍ଲି ବଢ଼େଇବାକୁ ପଡ଼ିବ, କାରଣ ଗ୍ରାଉଣ୍ଡ ୱାଟରଟା ଥରେ ଖରାପ ହେଇଗଲେ ଆମେ ତାକୁ ଚେଞ୍ଜ କରିପାରିବାନି, ସେଇଟା ଏତେ ବଡ଼ ତାକୁ ଆମେ ବଦଳେଇ ପାରିବାନି। ତେଣୁ ସେ ଫିଲ୍ଟର ୟୁନିଟ୍ ଦେଇକି ରିଚାର୍ଜ ୟୁନିଟ୍କୁ ଯିବ। ରିଚାର୍ଜ ୟୁନିଟ୍ କୁଡ଼ା ନା ଆପଣଙ୍କର କୂଅ ବା ନଳକୂଅ, ବା ଆପଣ ଯଦି କିଛି ଗୋଟେ ଗାତ ଆର୍ଟିଫିସିଆଲ ଗୋଟେ ଗାତ କରିଛନ୍ତି, ସେ ଗାତରେ ବାଲିଗରଡ଼ା ଅଙ୍ଗାର ଗୋଡ଼ି ଲେୟାର ଲେୟାର ଦେଇକି ପାଣିଟା ଭେଦିବା ପାଇଁ କିଛି କରିଛନ୍ତି, ତାହେଲେ ସେଇଟା ସେଇ ଦେଇକି ମାଟି ଭିତରକୁ ଭେଦିକି ଯିବ। ଏଇଭଳିଆ ଯଦି ଆପଣ କରୁଛନ୍ତି, ତାହେଲେ ବର୍ତ୍ତମାନ ସରକାର

0: କଣ କରୁଛେ ସେ ପୋଖରୀରେ ନେଇକି ବର୍ଜ୍ୟ ଜିନିଷ ଆମର ପୂଜା ପର୍ବାଣୀର ଗନ୍ଧିଆ ଜିନିଷ ଏସବୁ ଜିନିଷ ପକେଇ ଦେବା ଦ୍ୱାରା ପୋଖରୀ ପାଣିଟା ଯଦି ପଲ୍ୟୁଟ୍ ହେଇଯାଉଛି ତାହେଲେ ପୁଣି ସେଇ ଖରାପ ପାଣି ଅଣ୍ଡରଗ୍ରାଉଣ୍ଡକୁ ଯାଉଛି। ଯାହା ଯୋଜନା ହେଲେ ବି ଯେତେ ଦିନ ପର୍ଯ୍ୟନ୍ତ ଆମେ ସଚେତନ ନ ହେଇଛେ ଏ ସରକାରୀ ଯୋଜନା ଗୁଡା ସବୁ କେବଳ ଅର୍ଥବ୍ୟୟ ବା ବ୍ୟର୍ଥ।
1: ତେବେ ଯେତେବେଳେ ପୋଖରୀ ପାଣି ନଷ୍ଟ ହେଉଛି କି ପ୍ରଦୂଷଣ ହେଇଯାଉଛି ତାକୁ ଯଦି ଆମେ ଚାଷ ଜମିରେ ଉପଯୋଗ କରିବା ତାହେଲେ ସେଇଟା କ'ଣ ଗଛ ଉପରେ କୁପ୍ରଭାବ ପଡ଼ିବ କି?
0: ଦେଖନ୍ତୁ, ଆମେ ଯେଉଁ ପୋଖରୀରେ ବର୍ଜ୍ୟ ଜିନିଷ ପକାଉଛେ ପ୍ରାୟ ଏଇଟା ସହରାଞ୍ଚଳର କଥା, କିନ୍ତୁ ଗ୍ରାମାଞ୍ଚଳରେ ପ୍ରାୟ ପୋଖରୀରେ ଏମିତିଆ ବର୍ଜ୍ୟ ଜିନିଷ ପକାନ୍ତିନି। ସହରାଞ୍ଚଳରେ ଯେହେତୁ ଫ୍ଲୋଇଂ ୱାଟର ସିଷ୍ଟମ୍ ନଥାଏ, ଆମର ପୂଜା ପର୍ବରେ ସବୁ ପକେଇ ଦିଅନ୍ତି, କିନ୍ତୁ ଯେଉଁଠି ଗ୍ରାମାଞ୍ଚଳରେ ଯେଉଁଟା ଆମେ ବ୍ୟବହାର କରୁ କୃଷି କ୍ଷେତ୍ର ପାଇଁ ସେଇଠି ଏସବୁ ଜିନିଷ ପ୍ରାୟ ହୁଏନି।
1: ତ ଗଛ ଉପରେ ଯଦି ସେ ପାଣି ବି ପକେଇବା ମାନେ ନିଶ୍ଚିତ ଭାବେ ଖରାପ ପ୍ରଭାବ?
0: ହଁ ହଁ, ନିଶ୍ଚିତ ଭାବରେ। କେମିକାଲଟା ଯଦି ଡାଇରେକ୍ଟ ଗଛ ଉପରେ ବା ଫଳ ଉପରେ, ଫଳଟା ଛୋଟ ଅଛି ତା ଉପରେ ଯଦି ପଡ଼ିଲା ସେ ନିଶ୍ଚିତ ଭାବେ ଫଳ ଭିତରକୁ ଗଲା, ତାର ପ୍ରଦୁଷ୍ପ୍ରଭାବ ଆମେ ମାନେ ଅନୁଭବ କରିସାରିଲେଣି ଧୀରେ ଧୀରେ। ଏଇ ଯେଉଁ ବିଭିନ୍ନ ପ୍ରକାର ଡିଜିଜ୍ ହେଉଛି, ଏବେ ତ କର୍କଟ ରୋଗ ପ୍ରତ୍ୟେକ ଜାଗାରେ ଘରେ ଘରେ ଆଶ୍ଚର୍ଯ୍ୟ ଲାଗୁଛି ଦେଖିବାକୁ ମିଳୁଛି।
1: ତେବେ ମ୍ୟାଡ଼ାମ, ଏଇ ଯେଉଁ ଭୂତଳ ଜଳକୁ କୃଷି କ୍ଷେତ୍ରରେ କିପରି ଆମେ କାର୍ଯ୍ୟକାରୀ କରିପାରିବା?
0: ହଁ, ଏ ଯେଉଁ କଥା ପଚାରିଲେ, କୃଷି ପାଇଁ ଆମର ଅଧିକା ଜଳ ଆବଶ୍ୟକ ହେଲେ ଆମେ ତାକୁ ଯେଉଁ ସଂରକ୍ଷଣ କଲେ ହିଁ ଆମେ ଆବଶ୍ୟକତାକୁ ଫୁଲଫିଲ୍ କରିପାରିବା। ଏବେ ଯେଉଁ ଲିଫ୍ଟ ଇରିଗେସନ୍ ପଏଣ୍ଟ ହେଉଛି କୃଷକମାନଙ୍କ ପାଇଁ, ସେଇ ଲିଫ୍ଟ ଇରିଗେସନ୍ ପଏଣ୍ଟରୁ କ'ଣ ହେଉଛି ନା, ଗ୍ରାଉଣ୍ଡ ୱାଟରଟା ଆଗତ ଯେଉଁଟା ପାଇପ୍ ଲାଇନ୍ ମାଧ୍ୟମରେ ବା କେନାଲ ମାଧ୍ୟମରେ ସେଇଟା ଦିଆ ହେଉଥିଲା ବା ଏବେ ବି ଦିଆହେଉଛି, ସେଇଟା ହେଉଛି ସର୍ଫେସ୍ ୱାଟର, କିନ୍ତୁ ଲିଫ୍ଟ ଇରିଗେସନ୍ ଯେଉଁଟା ସେଇଟା ଗ୍ରାଉଣ୍ଡ ୱାଟରକୁ ଦିଆଯାଉଛି କୃଷି କ୍ଷେତ୍ରରେ ବିନିଯୋଗ କରିବା ପାଇଁ। ସେଇ କଥା, ସେଇଟାକୁ ଅଧିକା ୱେଷ୍ଟ ନ କରିକି ଆପଣ ଡାଇରେକ୍ଟ ଯେଉଁ କ୍ୟାସ୍ କ୍ରପ୍ରେ ଡାଇରେକ୍ଟ ଗଛ ମୂଳରେ ଦେବେ,
1: ସେଟା ପାଇଁ ତ ଆମର ବୁଣା ଜଳସେଚନର ବ୍ୟବସ୍ଥା ମଧ୍ୟ ହେଇଛି। ତାପରେ ସିଞ୍ଚାଇ ଜଳସେଚନ, କେତେଟା ଜଳ ଆପଣ ପୁରା ଛିଞ୍ଚିକି ମାନେ ସବୁଆଡ଼େ ଗଛରେ ପଡ଼ିପାରୁଥିବ ସେଇଟା ବି କରାଯାଉଛି। ତ ବିଭିନ୍ନ

0: ଦେଖ, ଆମେ ଯୋଉ ଅଯଥାରେ ମଧ୍ୟ ଜଳ ନଷ୍ଟ କରୁଛନ୍ତି ସେଇଟା ମଧ୍ୟ ଆମେ ରୋକିବାକୁ ପଡିବ, ବନ୍ଦ କରିବାକୁ ପଡିବ। ଯୋଉଠି ବାଲ୍ଟିଟେ ପାଣିରେ ଆମର କାମ ହବ ସେଇଠି କାହିଁକି 4 ବାଲ୍ଟି ବ୍ୟବହାର କରିବା?
1: ହଁ ହଁ ନାଇଁ, ପାଣିଟା ଆମେ ସଞ୍ଚୟ କରିବାକୁ ପଡିବ। ଆଜି ସଫଳ ଚାଷୀ କାହାକୁ ରଖିଛ?
0: ସଫଳ ଚାଷୀ ବୋଲେ ଭାଇନା, ମୁଁ ଭାତ୍ରପୁର ଯାଇଥିଲି, ବୁଝିଲ? ସେଇଠି ଜଣେ ଚାଷୀ ଭାଇ ବଳରାମ ସାହୁଙ୍କ ସହିତ ଦେଖା ହେଇଥିଲା। ସିଏ ମାନେ ଏବେର ପଦ୍ଧତିରେ ଛତୁ ଚାଷ କରୁଛନ୍ତି, ମାନେ ଆଧୁନିକ ପ୍ରଣାଳୀରେ ଛତୁ ଚାଷ। ସେ କ'ଣ କିପରି କରି, ଚାଲ ଶୁଣିଆ।
1: ଚାଲ
2: ଚାଷୀ ଭାଇ ନମସ୍କାର।
3: ନମସ୍କାର।
2: ଏ ଛତୁର ଆଚାର ଅଛି, ତାପରେ ପାମ୍ପଡ଼ି ଅଛି, ଆଉ ବିଭିନ୍ନ ପ୍ରକାର ଛତୁ ସାମଗ୍ରୀ ମଧ୍ୟ ରହିଛି। ତ ଏସବୁ ଯେଉଁ ଆମେ ଦେଖୁଛୁ, ଆପଣ ଛତୁ ଚାଷ କରୁଛନ୍ତି?
3: ମୁଁ ଛତୁ ଚାଷ କରୁଛି, ଦୀର୍ଘ 20 ବର୍ଷ ହେଲା ଛତୁ ଚାଷ କରି ଆସୁଛି। ମୁଁ ଛତୁ ସହିତ ଛତୁର ବିହନ ନିଜେ ଉତ୍ପାଦନ କରୁଛି, କେତେ ଚାଷୀଙ୍କି ବି ଦେଉଛି ବିହନ ଉତ୍ପାଦନ କରିକି। ତା ସହିତ ଛତୁ ମାର୍କେଟରେ ଛତୁ ଦେଉଛି, ତା ବାଦେ

0: ମୋ ପାଖକୁ ଆସିଲେ ମୁଁ ଚାଷୀଙ୍କୁ ଠିକ ପରାମର୍ଶ ଦିଏ କେମିତି କୋଉ ପ୍ରକାର ହେଲେ ମୋ ଅଭିଜ୍ଞତା ଅନୁସାରେ ବହିରେ ଥିଓରିଟିକାଲି କହିଲେ ପ୍ରାକ୍ଟିକାଲି ମୋର ଯେଉଁ ଅଭିଜ୍ଞତା ଅଛି ତା ଉପରେ ମୁଁ ସେମାନଙ୍କୁ ଧାରଣା ଦିଏ।
1: ହେଲେ ଆପଣ ଯେତେବେଳେ ଛତୁ ଚାଷ କଲେ କେତେ ଜମି ନେଇଥିଲେ?
0: ମୁଁ
1: କେତେ ଜମିରେ କରୁଛନ୍ତି?
0: ପ୍ରଥମେ ମୁଁ ଅଳ୍ପ ଜାଗା ନେଇକି ଚାଷ କରିଥିଲି, ଗୋଟେ ପାଖାପାଖି ଆମର କହିଲେ ଗୋଟେ ଭରଣରୁ ଅଧା ଜାଗାରେ ନେଇ କରିଥିଲି। ବର୍ତ୍ତମାନ ମୁଁ ପାଖାପାଖି ତିନି ଭରଣ ଜାଗାରେ ଫାର୍ମ କରିଛି।
1: ତିନି ଭରଣରେ କରିଛନ୍ତି? ତିନି ଭରଣରେ ଆପଣଙ୍କର କେତେ ଛତୁ ଆଦାୟ ହେଉଛି ମାନେ ମାସକୁ?
0: ପାଖାପାଖି ମୁଁ ଦୁଇଟା ଛତୁ କରୁଛି, ଆମର ଯେଉଁଟା ଆଠ ମାସ ହେଉଛି ପାଳ ଛତୁ, ଆଉ ତିନି ମାସ ହେଉଛି ଧିଙ୍ଗି ଛତୁ। ଶୀତଦିନେ ଯେଉଁ ଧିଙ୍ଗି ଛତୁଟା ହେଉଛି ସେଇଟା ପାଖାପାଖି ଦୈନିକ 100-150 କିଲୋ ପ୍ରଡ଼କ୍ସନ୍ ହେଉଛି, ଆଉ ଯେଉଁଟା ପାଳ ଛତୁଟା ଦୈନିକ 60-70 କିଲୋ ପ୍ରଡ଼କ୍ସନ୍ ହେଉଛି।
1: କିଲୋ କେତେ ହିସାବରେ ବିକ୍ରି କରୁଛନ୍ତି?
0: ପାଳ ଛତୁଟା ପାଖାପାଖି 200-250 ଭିତରେ ରହୁଛି ଚାଷୀର ପ୍ରାଇସ୍ଟା, ତା ମାର୍କେଟ ଉପରେ ଡିପେଣ୍ଡ କରୁଛି, ମାର୍କେଟରେ ସେଲ୍ କେମିତି ହେଉଛି ତାକୁ ଧରିକି ଚାଷୀର।
1: ଏବେ ଦେଖନ୍ତୁ ଆମର ପାଳ ଛତୁରେ ଗୋଟେ କଳ ଛତୁ ରହେ ଆଉ ଗୋଟେ ଫୁଟିଲା ଛତୁ ରହେ, କୋଉ ରେଟ୍ଟା ଅଧିକ ଥାଏ?
0: ପାଳ ଛତୁରେ ଆମର କଳ ଛତୁଟାର ପ୍ରାଇସ୍ ଅଧିକ ରହେ।
1: ହେଲେ ଫୁଟିଲା ଛତୁଟା ତାଠୁ କେତେ ଟଙ୍କା କମ୍ ରୁହେ?
0: ଫୁଟିଲା ଛତୁ ପାଖାପାଖି ତାର ଅଧା ପ୍ରାଇସ୍ ଭଳିଆ ଆସେ।
1: ଧରନ୍ତୁ ଏଇଟା କଳ ଛତୁଟା 200 ହେଲା ମାନେ ଫୁଟିଲା ଛତୁଟା 100 ଟଙ୍କା
0: 100 ଟଙ୍କା
1: ଆସିବ। ଛତୁଟା ମାନେ କେତେ ଦିନ ଆମେ ସୁରକ୍ଷିତ କରି ରଖିପାରିବା
0: ଛତୁଟା?
1: ଧରନ୍ତୁ ଆଜି ଆମେ ଆଣିଲେ, ଆମର କିଛି ଗୋଟେ କାମ ଥିଲା, ଆମେ ରୋଷେଇ କଲେନି, ଯେହେତୁ ଆପଣ କରୁଛନ୍ତି, ତାର ସୁରକ୍ଷାର କ'ଣ ସବୁ ଉପାୟ ରହିଥାଏ?
0: ତାକୁ ଆପଣ ଯଦି ଏଇ ଟାଇଟ୍ କରିକି ଫ୍ରିଜ୍ରେ ରଖିବେ ତାହେଲେ ଗୋଟେ ଦିନ ରହିପାରିବ
1: ଆଜ୍ଞା,
0: କିନ୍ତୁ ଯଦି ବାହାରେ ଆପଣ ଖୋଲା କରିକି ପୁରା ମାନେ ପଲିଥିନ୍ରୁ ବାହାର କରିକି ଯଦି ଖୋଲା କରିକି ରଖିଲେ ବି ସିଏ 10-12 ଘଣ୍ଟା ରହିପାରିବ।
1: ତ ଛତୁ କାଢ଼ୁ କାଢ଼ୁ ତାକୁ

ଦେୟ ମୁକ୍ତ ଅଟେ। ପ୍ଲଟ ପିଛା କେବଳ ଏକ ଟଙ୍କା ଦେବାକୁ ପଡିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ନମସ୍କାର ଶ୍ରୋତାବନ୍ଧୁ, ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଶ୍ରୋତାବନ୍ଧୁ, ଏଇଥର ବିଷୟବସ୍ତୁ ରହିଛି ଚର୍ମ ରୋଗର କାରଣ ଏବଂ ନିରାକରଣ। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ July 22 ଅପରାହ୍ନ 5:00-6:00 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର ଡର୍ମାଟୋଲୋଜିଷ୍ଟ ଡକ୍ଟର ଶିବାଶିଷ ମହାପାତ୍ର। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଆମର ଫୋନ୍ ନମ୍ବରଟି ଟିପି ରଖନ୍ତୁ। ପ୍ରଥମ ନମ୍ବରଟି 2220251 ଏବଂ ଅନ୍ୟଟି 2222621। ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ଼୍ ହେଲା 0680। ମନେ ରହିଲା ତ, July 22 ଅପରାହ୍ନ 5:00-6:00 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।

ଏତେବେଳେ ଯାଏଁ ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ ଖବର ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲେଖିକି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରେ ଶୁଣିବେ ସମାଚାର ସନ୍ଧ୍ୟା ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ମହାରାଜ ଆପଣ କେବଳ ଜଣେ ରାଜା ନୁହନ୍ତି, ଲକ୍ଷ ରାଜାର ମୌଢ଼ମଣି ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଅଗ୍ରଗଣ୍ୟ ସେବକ, କଳିଙ୍ଗର ଭାଗ୍ୟ ବି ଥାତ, କଳିଙ୍ଗବାସୀଙ୍କର ସମସ୍ତ ଆଶା ଆକାଂକ୍ଷାର ପ୍ରତୀକ ଆପଣ। ମୁଁ କଲ୍ୟାଣ କରୁଛି, ଏ ଦାୟିତ୍ୱ ସମ୍ପାଦନ କରିବାରେ ପ୍ରଭୁ ଆପଣଙ୍କୁ ଶକ୍ତି ସାମର୍ଥ୍ୟ ପ୍ରଦାନ କରନ୍ତୁ।
1: ପ୍ରତ୍ୟେକ ଉତ୍ସବ ମୁଖର ଦିବସରେ ଆପଣ ସର୍ବଦା ମୋତେ ସଚେତନ କରିଛନ୍ତି ମୋର ଦାୟିତ୍ୱ ସମ୍ପର୍କରେ। ସତରେ ଏଗୁରୁ ଦାୟିତ୍ୱର ଗୌରବ ତ ଗଜପତି ବଂଶର ଯଶ ଖ୍ୟାତି ପ୍ରତିଷ୍ଠାର କାରଣ, ଆଉ ଏ ପ୍ରତିଷ୍ଠାର ପ୍ରତୀକ ହେଉଛନ୍ତି ଏ ମହାନ କଳିଙ୍ଗର ବିଧକ୍ତ

0: ସେହି କାଳ ଧୂମକେତୁମାନଙ୍କୁ କକ୍ଷଚ୍ୟୁତ କରି ସାଗରର ଅତଳ ଗର୍ଭରେ ନିକ୍ଷେପ କରିବାକୁ ହେବ। ଆଉ ସେମାନଙ୍କୁ ଦେଖି ଦେବାକୁ ପଡ଼ିବ କଳିଙ୍ଗର ରାଜଶକ୍ତି ଦୁର୍ବଳ କିମ୍ବା ଅସହାୟ ନୁହେଁ।
1: ମୁଁ ଆପଣମାନଙ୍କ ରୁତିର ମର୍ମ ବୁଝୁଛି ମହାମନ୍ତ୍ରୀ।
2: ମୋର ଧୃଷ୍ଟତା ମାର୍ଜନ କରିବେ ଛାମୁ, ଆପଣଙ୍କ ଭାଇମାନେ ଏଇ ମହାର ସିଂହାସନ ପାଇଁ ବିଦ୍ରୋହ ଘୋଷଣା କରିଛନ୍ତି।
1: ମୁଁ ଜାଣେ ଜାଣେ ସେନାପତି,
0: କିନ୍ତୁ ଯିଏ ଯେତେ ଉଚ୍ଚ ପଦାଧିକାରୀ ହେଇଥାନ୍ତୁ ନା କାହିଁକି, ଯଦି ରାଜ୍ୟରେ ଅରାଜକତା ସୃଷ୍ଟି କରନ୍ତି, ବ୍ୟଭିଚାର ସୃଷ୍ଟି କରନ୍ତି, ତେବେ ସମ୍ରାଟ ପୁରୁଷୋତ୍ତମ ତାଙ୍କୁ କେବେ ହେଲେ କ୍ଷମା ଦେବ ନାହିଁ। ସେମାନେ ଦେଖିବେ ଥରେ ବିଦ୍ରୋହ କଲେ କଳିଙ୍ଗର ରାଜଶକ୍ତି କିପରି କଠୋର ଦଣ୍ଡରେ ଦଣ୍ଡିତ କରିପାରେ। ଆପଣ ଶୁଭବଳ ନିର୍ଘଣ୍ଟ କରନ୍ତୁ ରାଜଗୁରୁ, ଆପଣ ପୁଣି ଯାଇ ବିଦ୍ରୋହ ଦମନ କରିବାକୁ ଯିବି। ଆଉ ମୋତେ ମଧ୍ୟ ପ୍ରାଣିତ କରି ଦେଖେଇ ଦେବାକୁ ହେବ ନ୍ୟାୟ ପାଇଁ, ପବିତ୍ର ସିଂହାସନର ସୁରକ୍ଷା ପାଇଁ ସମ୍ରାଟ ପୁରୁଷୋତ୍ତମ ତାର ଭାଇ ପକ୍ଷରେ ତରବାରୀ ବିଦ୍ଧ କରିପାରୁଛି କି ନା।

0: ଗ୍ରୀଷ୍ମର କ୍ଳାନ୍ତ ଗୁଧୁଳିରେ ବନ ବିହଙ୍ଗ ମୋର କାକଳି ଦୂର ବନ ପାହାଡ଼ ତଳେ ଅସ୍ତଗାମୀ ସୂର୍ଯ୍ୟ ରକ୍ତିମ ଆଭା ଆକାଶର ନୀଳ ଜଳଦ ରଙ୍ଗ ଆଉ କୃଷ୍ଣା ନଦୀର ନୀଳ ତରଙ୍ଗ ଦୁହେଁ ମିଶି ଯେପରି ଏକ ହେଇ ଯାଇଛନ୍ତି।
1: ହଁ ଜେମା, ଆକାଶ ଯେଉଁଠି ହରିତ୍ରୀ ସହିତ ମିଶି ଯାଇଛି ନା।
0: ହଁ ସଖି, ସେଠି ବାଧା ନାହିଁ, ବନ୍ଧନ ନାହିଁ, ହିଂସା ନାହିଁ, ଦ୍ୱେଷ ନାହିଁ, ବିଦ୍ରୋହ ନାହିଁ, ବିପ୍ଳବ ନାହିଁ, ଅଛି କେବଳ ତନ୍ମୟତା ଆଉ ସମ୍ପୂର୍ଣ୍ଣ ରୂପେ ନିଜକୁ ନିଶ୍ୱ କରିଦେବାର ସାର୍ଥକତା।
1: କିନ୍ତୁ ଜେମା, ହିଂସା, ଦ୍ୱେଷ, ବିଦ୍ରୋହ, ବିପ୍ଳବ ନଥିଲେ ଉତ୍କଳର ଗଜପତି ମହାରାଜା ପୁରୁଷୋତ୍ତମଙ୍କ ଭାଇମାନେ କ'ଣ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥାନ୍ତେ?
0: କ'ଣ କହିଲ ସଖି, ଉତ୍କଳ ସମ୍ରାଟଙ୍କ ବିରୁଦ୍ଧରେ ଅସ୍ତ୍ର ଧାରଣ କରିଛନ୍ତି ତାଙ୍କର ଭାଇମାନେ?
1: ହଁ ଜେମା, ସେଇଥିପାଇଁ ତ ସ୍ୱୟଂ ମହାରାଜା ନିଜେ ବିଜେ କରୁଛନ୍ତି ବିଦ୍ରୋହ ଦମନ କରିବାକୁ।
0: କ'ଣ କହିଲ ସଖି, ସ୍ୱୟଂ ରାଜା ପୁରୁଷୋତ୍ତମ ଦେବ?
1: ଆଚ୍ଛା ଜେମା, ତମେ ମହାରାଜା ପୁରୁଷୋତ୍ତମଙ୍କୁ କେବେ ଦେଖିଛ?
0: ନା ସଖି, ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଲକ୍ଷେ ରାଜାର ମୌଢ ମଣିଷେ, ତାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମୋର ଏପର୍ଯ୍ୟନ୍ତ ହେଇ ସଖି।
1: ଜେମା ଦେଖିଲ, ଦେଖିଲ ପ୍ରବଳ ବିକ୍ରମରେ ଏକ ବୀରପୁରୁଷ କେମିତି ଚାରି ଜଣଙ୍କ ସହ ଯୁଦ୍ଧ କରୁଛନ୍ତି।
2: ବାଃ, ବୀରପୁରୁଷ ଟିସୁ ପୁରୁଷ କି କ୍ଷିପ୍ର ଅସି ଚାଳନା, ବଳିଷ୍ଠ ସୁଠାମ ଅଙ୍ଗରୁ ସ୍ୱେଦ ବାରି ଛ ପଡ଼ୁଛି, ତେଜ ଦୀପ୍ତ ଶରୀରରେ ରୁଧିର ଛିଟା, ଅସ୍ତ୍ରର ଆଘାତ ପ୍ରତି ଭୃକ୍ଷେପ ନାହିଁ। ଏଇ ତ ଚରମ ବୀରତ୍ୱର ଗୌରବମୟ ଆଲେଖ୍ୟ। ଦେଖ ଦେଖ ସଖି, ଅରାତି ଛତ୍ରଭଙ୍ଗ ଦେଇଛି, ପଶୁରାଜ ସିଂହ ସମ୍ମୁଖରୁ ଶୃଗାଳମାନେ ପଳାୟନ କରିଛନ୍ତି, କିନ୍ତୁ କିନ୍ତୁ ଇଏ କ'ଣ ସଖି, ସିଂହ ଯେ ଶ୍ରାନ୍ତ, କ୍ଳାନ୍ତ, ଆହତ।
1: ହଁ ହଁ ଜେମା, ରଣକ୍ଳାନ୍ତ ବୀରପୁରୁଷ ଟଳି ଟଳି ଏଇ ଆଡ଼କୁ ଆଗେଇ ଆସୁଛନ୍ତି, ଶରୀରରେ ଗଭୀର ବ୍ୟଥାର ଚିହ୍ନ ସୁସ୍ପଷ୍ଟ।
3: ପାଣି

0: ଆପଣ ଏ ଜୀବନକୁ ବଞ୍ଚାଇ ଦେଲେ ଦେବୀ, କୋଉ ଭାଷାରେ ସେ କୃତଜ୍ଞତା ଜଣେଇବି ଭାବିପାରୁନି, କ୍ଷମା କରିବେ, ଦେବୀଙ୍କର ପରିଚୟ ଜାଣିପାରିଲିନି।
1: ଦେବୀ ହଉଛନ୍ତି କାଞ୍ଚି ରାଜଜେମା ପଦ୍ମାବତୀ।
0: କାଞ୍ଚି ରାଜଜେମା ପଦ୍ମାବତୀ, ଆପଣଙ୍କ ଗୁଣର ପ୍ରଶଂସା ସତ ମୁଖେ ଶୁଣିଥିଲି, କିନ୍ତୁ ଆଜି ଦେଖି କୃତାର୍ଥ ହେଲି। ପ୍ରକୃତରେ ପ୍ରକୃତରେ ଆପଣ ପ୍ରଶଂସାର ଅଧିକାରିଣୀ।
1: କିନ୍ତୁ ହେ ବିପୁଙ୍ଗବ, ଆପଣଙ୍କ ପରିଚୟଟା ଜାଣିବାରେ କ'ଣ ବାଧା ଅଛି?
0: ନା ନା ଭତ୍ତେ, ଜୀବନଦାତ୍ରୀଙ୍କ ପରିଚୟ ଗୋପନ ରଖିବାରେ କିଛି ମାନେ ହୁଏ ନା। ମୁଁ ଉତ୍କଳ ଗଜପତି ସମ୍ରାଟ ପୁରୁଷୋତ୍ତମ।
2: ଗଜପତି ଗଜପତି ସମ୍ରାଟ ପୁରୁଷୋତ୍ତମ ଦେବ, ଲକ୍ଷ୍ମୀ ରାଜାର ମୌଢ଼ମଣି, ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଆହୋ ଆହୋ ଭାଗ୍ୟ ମୋର। ଆପଣଙ୍କ ଦର୍ଶନ ଲାଭ କରି ନୟନ ମନ ସାର୍ଥକ ହେଲା ମୋର ମହାରାଜ।
3: ବିଦ୍ରୋହ ସମ୍ପୂର୍ଣ୍ଣ ଭାବରେ ଦମନ ହୋଇଛି ମହାରାଜ।
0: ଉତ୍ତମ ସେନାପତି, ଏହି ମହିଷୀ ଦେବୀ ହେଉଛନ୍ତି କାଞ୍ଚି ରାଜନନ୍ଦିନୀ ପଦ୍ମାବତୀ, ପୁରୁଷୋତ୍ତମର ଜୀବନଦାତ୍ରୀ।
3: ପ୍ରଣାମ ଦେବୀ।
2: ପ୍ରଣାମ। କିନ୍ତୁ ମହାରାଜ, ଆପଣ ଆହତ, ବିଶ୍ରାମ ଆପଣଙ୍କର ଏକାନ୍ତ ପ୍ରୟୋଜନ, ଏଥିପାଇଁ କାଞ୍ଚି ରାଜପୁରୀର ଆତିଥେୟତା ଗ୍ରହଣ କରିବା ପାଇଁ ମୁଁ ଅନୁରୋଧ କରୁଛି ମହାରାଜ।
0: ଆପଣଙ୍କ ସୌଜନ୍ୟ ପାଇଁ ଧନ୍ୟବାଦ ଦେବୀ। ଏ ଆତିଥେୟତା ସ୍ୱୀକାର କରିପାରିଥିଲେ ପୁରୁଷୋତ୍ତମ ନିଜକୁ ଧନ୍ୟ ମନେ କରିପାରିଥାନ୍ତା, କିନ୍ତୁ କିନ୍ତୁ ମୁଁ ଯେ ନିରୁପାୟ ଦେବୀ, ଏକାନ୍ତ ନିରୁପାୟ, ମୋତେ ଫେରିଯିବାକୁ ହେବ। ଏ ଜୀବନ ଦାନ କରି ଆପଣ ସବୁଦିନ ପାଇଁ ପୁରୁଷୋତ୍ତମକୁ ଋଣୀ କରି ରଖିଦେଲେ, ଏ ମହତ ଦାନର ପ୍ରତିଦାନ ଥାଏ ନା ଦେବୀ? ତଥାପି ଏହି ଘଟଣାକୁ ସ୍ମରଣୀୟ ରଖିବା ପାଇଁ ପ୍ରଭୁ ଜଗନ୍ନାଥଙ୍କର ଅଙ୍ଗବସ୍ତ୍ର ଆପଣଙ୍କୁ ପ୍ରଦାନ କରୁଛି। ଜଗତର ନାଥ ଜଗନ୍ନାଥ ଆପଣଙ୍କ ମଙ୍ଗଳ କରନ୍ତୁ। ମୁଁ ଆସୁଛି ଦେବୀ।
2: ପ୍ରଣାମ ମହାରାଜ।
0: ପ୍ରଣାମ।
3: ମହାମନ୍ତ୍ରୀ ମହୋଦୟ, ମହାରାଜ କ'ଣ ଅସୁସ୍ଥ?
4: ନା ସେପରି କିଛି ନୁହେଁ, ମୁଁ ବୈଦ୍ୟରାଜଙ୍କ ସହ ପରାମର୍ଶ କରିଥିଲି।
3: ତେବେ ଯୁଦ୍ଧରୁ ଫେରିବା ଦିନଠାରୁ ଛାମୁଙ୍କଠାରେ କିଛି ଅସ୍ୱାଭାବିକତା ପରିଲକ୍ଷିତ ହେଉଛି, ନୁହେଁ କି?
5: ହଁ ସେନାପତି ମହାଶୟ, ଆପଣଙ୍କ ଅନୁମାନ ଠିକ୍। ଚିତ୍ତ ଚାଞ୍ଚଲ୍ୟ, ପୂଜ୍ୟ ଭ୍ରାତାଙ୍କ ଚିତ୍ତରେ ଚାଞ୍ଚଲ୍ୟ ଦେଖାଦେଇଛି।
3: ଚିତ୍ତ ଚାଞ୍ଚଲ୍ୟ ଅର୍ଥାତ୍?
6: କୃଷ୍ଣା ନଦୀ ତଟରେ ଅସ୍ତରାଗର ଗୋଧୂଳି, ଦୁଇଟି ଘନକୃଷ୍ଣ ଚପଳ ନୟନ, ନୟନରେ କାହିଁ କେତେ ଯୁଗର ସ୍ୱପ୍ନୀଳ ଛାୟା,
5: ଦୁଇ ଚକ୍ଷୁ ଚାରି ଚକ୍ଷୁ ହେଲା, ଅଙ୍ଗରେ ଶତ କଦମ୍ବରେ ରୋମାଚ।
3: ବାସବି, ଉତ୍କଳର ମହାରାଣୀ ହେବାର ସମସ୍ତ ଯୋଗ୍ୟତା କାଞ୍ଚି ରାଜନନ୍ଦିନୀଙ୍କର ଅଛି ମହାମନ୍ତ୍ରୀ ମହୋଦୟ।
4: ଉତ୍ତମ, କାଞ୍ଚି ଓ କଳିଙ୍ଗ ଦୁଇ ମହାନ ଦେଶ ମୈତ୍ରୀ ବନ୍ଧରେ ଆବଦ୍ଧ ହେବେ, ଏହା ତ ଅତି ସୌଭାଗ୍ୟର କଥା।
5: ତାପରେ ପୁଣି ସ୍ୱୟଂ କାଞ୍ଚି ରାଜ କନ୍ୟାଙ୍କ ସହ ଶ୍ରୀକ୍ଷେତ୍ରକୁ ବିଜେ କରୁଛନ୍ତି, ସ୍ନାନ ଯାତ୍ରା ଠାରୁ ଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ,
4: ଏହା ତ ଅତି ଆନନ୍ଦର କଥା। ମଳୁ ଖୋଜୁଥିଲା ଯାହା, ବୈଦବ ତାଇଲା ତାହା।

0: ଆସନ୍ତୁ ଆସନ୍ତୁ କାତି ନରେଶ, ସ୍ନାନ ମଣ୍ଡପରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ। ଆସନ୍ତୁ ମା, ଏଠାରେ ଉପବିଷ୍ଟ ହୁଅନ୍ତୁ। ମହାର୍ଯ୍ୟା ବିଜେ କଲେ ପରମ୍ପରାଗତ ମାଜଣା ବିଧି ଅନୁଷ୍ଠିତ ହେବ।
1: ବଡ଼ ବିଚିତ୍ର ପ୍ରଭୁର ଲୀଳା ରାଜନ, ଜଗତର ନାଥ ବୋଲି ତ ତା ନା ଜଗନ୍ନାଥ। ଜଗତବାସୀଙ୍କ

0: ଆମକୁ ଅନୁଗୃହୀତ କରନ୍ତି। ସବୁ କେବଳ ନିଷ୍ଠା ଉପରେ ନିର୍ଭର କରେ।
1: ଗଜପତି ମହାରାଜ ଶ୍ରୀ ଶ୍ରୀ ପୁରୁଷୋତ୍ତମ ବିଜେ।
2: ଆହେ ସରଳ ପଞ୍ଜର ମହାବାହୁ, ଆହେ ବଳିଆର ଭୁଜ, ଗଜପତି ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ମହାରାଜାଙ୍କ ପୂଜାର୍ଚ୍ଚନା ଗ୍ରହଣ କରିବାକୁ ଅବଦାନ ହେଉ ମଣିମା।

0: ଆପଣଙ୍କର ସମ୍ମତି ନିଶ୍ଚୟ ମୋତେ ଆନନ୍ଦିତ କରେ।
1: ରାଜନ, ଆପଣଙ୍କ କନ୍ୟା ସର୍ବଗୁଣ ସମ୍ପନ୍ନ, ଯେକୌଣସି ରାଜପୁତ୍ର ତାଙ୍କୁ ପାଇଲେ ନିଜକୁ ଭାଗ୍ୟବାନ ମନେ କରିବେ। କିନ୍ତୁ ଆପଣ ଯେ ମୋତେ ଯୋଗ୍ୟ ବିବେଚନା କରିଛନ୍ତି, ଏହା ମୋର ପରମ ସୌଭାଗ୍ୟ। ରାଜନ, ପ୍ରଭୁ ଜଗନ୍ନାଥଙ୍କର ନବଦିନ ବ୍ୟାପୀ ପବିତ୍ର ରଥଯାତ୍ରା ଉତ୍ସବ ଦର୍ଶନ କରିବା ନିମିତ୍ତ ଉତ୍କଳ ରାଜଭବନରେ ରହିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି।
0: ଏହା ହିଁ ମୋର ପରମ ସୌଭାଗ୍ୟ ରାଜନ।

0: ମାଣିକ ମାଣିକ ମାଣିକ ଟିକେ ଶୁଣମ, ଆରେ ଅନ୍ତା ହେଇ ଆମ ମାଣିକ, ଆଲୋ ବୁଝିଲୁ ମାଣିକ, ତୁ ଯେତେବେଳେ ହାତୀ ପରି ତୋହଲି ତୋହଲି ହଲି ହଲି ଝୁଲି ଝୁଲି ଏଇ ପସରା ମୁଣ୍ଡିଆ ଆଇଲୁ ନା, ଆମେ ଆମେ ତୋରି ପଛେ ପଛେ ଧପାଲିଛୁ ଆଉ।
1: ସତ କହୁଛୁ ନା ମାଣିକ, ଗାଈ ପଛରେ ବାଛୁରୀ ଦୌଡ଼ିଲା ପରି ଆମେ ଦିଟା ତୋ ପଛରେ ଦୌଡ଼ି ଦୌଡ଼ି ନୟାନ୍ତ ହେଇଗଲୁଣି।
2: କାହିଁକି ତମ ଦିଟାଙ୍କୁ ତ ମୁଁ ଚିହ୍ନିନି, କିଏ ବା ତମେ?
0: କଣ କହିଲୁ, ଆମକୁ ଚିହ୍ନିନୁ? ଆମେ ହଉଛୁ ଅନାଦି।
1: ଆମେ ଅନନ୍ତ।
0: ମୋର ଆଦି ନାହିଁ,
1: ମୋର ଅନ୍ତ ନାହିଁ, ବାଡି ଅଗରେ ଗୋବେ ନାହିଁ,
0: ଘର ନାହିଁ କି ଢିଅ ନାହିଁ,
1: ପାଠ ନାହିଁ କି ସାଠ ନାହିଁ,
0: ରୂପ ନାହିଁ କି ଭିକ ନାହିଁ, ଠକ ଠକ ମରଣ ଗୋସେଇ ଦେଲୁ ଦହି ମୁଁ ଦିଏ ଦେ।
2: ନାଗର ଏ ଫଟା ରସିକର ଛଇ ନା ଦହି ନବ ବୋଲି ମନ କରିଛି ଯେ ଅଣ୍ଟାରେ କଉଡି ନାହିଁ, ଭେଣ୍ଡିଆ ଟୋକା ଦିଟା ଗତର ନ ଖଟେ ମାଗି ଖାଇବାକୁ ଭାରି ସୁଖ ଲାଗୁଛି ନାହିଁ।
0: କଣ କହିଲୁ କଣ କହିଲୁ, ଆମେ ଛତିଶ ବର୍ଣ୍ଣରେ ରାଜା, ଦିଜ କୁଳଶ୍ରେଷ୍ଠ ରତନ ହରିଚନ୍ଦନ ଭବଖଣ୍ଡନ ମଣିମଣ୍ଡନ ଜନରଞ୍ଜନ ବୈରିଗଞ୍ଜନ, ଆମେ ଅନାଦି ଅନନ୍ଦ ଗତର ଖଟେଇ ପତର ଗୋଟେ ଉଦର ଭରଣା କରିବୁ, ଆଉ ପୃଥି ଠୋକିଟା ଫାଟି ଯିବନି।
1: ହଁ ଲୋ ମାଣିକ, ଅନାଦି ଠିକ କହୁଛି, ନହେଲେ ବ୍ରାହ୍ମଣ ପୁଅ ପଇତା ଧରି ଅସାପଟା ଦେଇଦେଲା ନା କଣ, ନାଇଁ କଣ ହେଇଯିବ ମତେ ଭଲରେ କହୁଛି ମାଣିକ, ସେ ଅଡ଼ୁଆ ଭିତରେ ଆଉ ପଶ ନା।
2: କଣ କହିଲୁ ରେ, ଅଳପ ପଇସା ରହିଜଳା ଅଭିସମ୍ପାଦ ଦବୁ ନା ନିଆ ପାଉଁଶ ଦବୁ ମ?

0: ପୁରୁଷୋତ୍ତମ ପ୍ରଭୁ ହେବା ପାଇଁ ଏକାନ୍ତ ଅଯୋଗ୍ୟ। ସେ ପ୍ରଭୁତ୍ୱର ଅବମାନନା କରିଛି, ପବିତ୍ର ରାଜସିଂହାସନର ଅମର୍ଯ୍ୟାଦା କରିଛି, ପୂଜ୍ୟ ପିତାଙ୍କ ବିଶ୍ୱାସରେ କୁଠାରଘାତ କରିଛି। ତେଣୁ ରାଜଭାବରେ ରହିବା ତାର କୌଣସି ନୈତିକ ଅଧିକାର ନାହିଁ।
1: ମହାରାଜ, ଆମେ କେବଳ ଗଜପତି ବଂଶର ଅନୁଗତ ଦାସ ନୁହଁ, ଏ ବଂଶର ଏ ପରିବାରର ସଦସ୍ୟ ବୋଲି ମନେ କରୁ। ଆମେ ଆପଣଙ୍କ ଅତୀତ ବ୍ୟବହାରରେ କ୍ଷୁବ୍ଧ ନୁହଁ ଛାମୁ, ବରଂ ଆମେ ଆନନ୍ଦିତ ଯେ ଆମେ ଏପରି ପ୍ରଭୁର ଦାସ ଯେ ନିଜର ଭୁଲ ପାଇଁ ଅନୁତାପ କରେ, ପ୍ରାୟଶ୍ଚିତ କରିବା ପାଇଁ କ୍ଷମା ପ୍ରାର୍ଥନା କରେ। ଏ ତ ଆପଣ ମହାନତା ଛାମୁ।
2: ଆପଣ ଉଠନ୍ତୁ ଭାଇ, ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଦରବାରକୁ ବିଜେ କରନ୍ତୁ।
0: ଭାଇ ଭାଇ ରାମଚନ୍ଦ୍ର, ଏ କଳଙ୍କିତ ମୁଖ ନେଇ ମୁଁ କାଳିଆ ପାଖକୁ ଯିବି କେମିତି? ମୁଁ ଯେ ତା ସତ୍ତାକୁ ଅସ୍ୱୀକାର କରିଛି।
2: ଭାଇ ମନ ଆପଣଙ୍କର ଅଶାନ୍ତ ହୋଇପଡ଼ିଛି, ଅଭିମାନ ବଳ ଦର୍ପ କାମକ୍ରୋଧକୁ ପରିହାର କରି ସମ୍ପୂର୍ଣ୍ଣ କାମନା ଶୂନ୍ୟ ଭାବରେ ସେହି ପରମ ବ୍ରହ୍ମଙ୍କ ଚରଣାରବିନ୍ଦରେ ନିଜକୁ ସମର୍ପଣ କରନ୍ତୁ।

0: ମାଣିକ ଦହି ପିଇଲେ ନା ଆତ୍ମା ଶାନ୍ତି ହେଇଯିବ। ନେ ପୁଅ ନେ।
1: ଦିଅ ଦିଅ ମା, ଦିଅ ଦିଅ ମା।
2: ଜୀବନଟା ରହିଗଲା ଭାଇ।
1: ଆଉ ପଚାରୁଛୁ ମା, ତମ ଦହି ନା ଅମୃତ ପରି ଲାଗିଲା।
0: ଆରେ ପୁଅ, ତମେ କ'ଣ ଦି ଭାଇ, ତମର କ'ଣ କେହି ନାହାନ୍ତି ଯେ ଏ ଅରକ୍ଷିତଙ୍କ ପରି ଏ ଖରାଟାରେ ଯାଉନ?
2: ମା, ଆମେ ହେଉଛୁ ଗଜପତି ମହାରାଜାଙ୍କ ପାଇକ ଦି ଭାଇ, ଜଗା ବଳିଆ। ପାଞ୍ଚିରେ ଯୁଦ୍ଧ ହେବ ଯେ ମହାରାଜା ଆମକୁ ଆଗରେ ପଠାଇ ପଛରେ ଆସୁଛନ୍ତି।
1: ମା, ତୋର ଆଉ ସବୁ କିଏ ଅଛନ୍ତି, କିଛି କହିଲୁନି ତ?
0: ନା ରେ ପୁଅ, ଏଡ଼େ ବଡ଼ ସଂସାରଟାରେ ମୋର କେହି ବିଲି କେହି ନାହାନ୍ତି। ଦୁଃଖୀ ଲୋକ ସେଇ ଠାକୁରଙ୍କୁ ଆଶ୍ରା କରି ପଡ଼ି ରହିଛି, ପେଟ ଚାଖଣ୍ଡକ ପାଇଁ ଦହି ବିକି ଚଳିଯାଉଛି।
2: ବା, ତାହେଲେ ତ ହେଲା, ତୋର କେହି ନାହାନ୍ତି, ଆମର ବି କେହି ନାହାନ୍ତି। ଆଜିଠାରୁ ତୁ ହେଲୁ ଆମର ମା, ଆଉ ଆମେ ତୋ ପୁଅ ଜଗା ବଳିଆ।

0: ଆଜିର ଏହି ସ୍ମୃତିକୁ ଚିରସ୍ମରଣୀୟ ରଖିବା ପାଇଁ ତୋରି ନାମରେ ନାମିତ କରୁଛି ଏ ବିସ୍ତୃତ ଅଞ୍ଚଳ। ଆଜିଠାରୁ ଏହାର ନାମ ହେବ ମାଣିକ ପାଟଣା। ପ୍ରଭୁଙ୍କୁ ତୁ ଦହି ଦେଇଛୁ, ଧନ ଦୌଲତରେ ତୋର ଅଭାବ ରହିବ ନାହିଁ ମା।
1: ନାଇଁ ନାଇଁ, ଏମିତି କୁହନ୍ତୁ ନାହିଁ ମଣିମା। ଜଗା ବଳିଆ ପରି ଫୁଥାଉ ଥାଉ ଧନ ଦୌଲତ ପାଟଣା, ଇଏ ମୋର କ'ଣ ହବ ଛାମୁ? ମାଠୁ ପୁଅ ରହି ଖାଇଛି, ମା କୌଡ଼ି ନବ?

0: କିନ୍ତୁ ଉତ୍କଳର ଗଜପତିଙ୍କୁ ଚଣ୍ଡାଳ ବୋଲି କହି ଅପମାନିତ କରିଛନ୍ତି, ଜଗନ୍ନାଥଙ୍କ ସେବାକୁ ଚଣ୍ଡାଳ ସେବା କହି ଉପେକ୍ଷା କରିଛନ୍ତି। ତେଣୁ ସେହି ଅପମାନର ପ୍ରତିଶୋଧ ନେବା ପାଇଁ ଆଗାମୀ ଶ୍ରୀଗୁଣ୍ଡିଚା ଦିନ ରଥାରୂଢ଼ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଲକ୍ଷ ଲକ୍ଷ ଜନତା ଜନାର୍ଦ୍ଦନଙ୍କୁ ସାକ୍ଷି ରଖି ମୁଁ ଆପଣଙ୍କ କନ୍ୟାଙ୍କୁ ଏକ ଚଣ୍ଡାଳ ହସ୍ତରେ ଅର୍ପଣ କରିବି। ଏହା ହିଁ ପ୍ରଭୁର ନିର୍ଦ୍ଦେଶ, ଉତ୍କଳ ଗଜପତି ସମ୍ରାଟ ପୁରୁଷୋତ୍ତମର ସିଦ୍ଧାନ୍ତ। ସେନାପତି, ଦେବୀ ପଦ୍ମାବତୀଙ୍କୁ ସସମ୍ମାନେ ଉତ୍କଳର ମହାମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇ ଦେଇ ମୋର ଆଦେଶ ଜଣାଇଦିଅନ୍ତୁ।
1: ମହାରାଜ, ଆଜ ଦିନ ଦେବୀ ପଦ୍ମାବତୀଙ୍କୁ ଏକ ଚଣ୍ଡାଳ ହସ୍ତରେ ଅର୍ପଣ କରିବାକୁ ମୋର ଆଦେଶ। ସେହି ଦାୟିତ୍ୱ ନିର୍ବାହ କରିବାକୁ ଦାସ ଆପଣଙ୍କୁ ଅନୁମତି ପ୍ରାର୍ଥନା କରୁଛି।
0: ଆପଣ ଆଦେଶ ପାଳନ କରିବେ, ଏଥିରେ ଅନୁମତି ପ୍ରୟୋଜନ କ'ଣ?
1: ତେବେ ତେବେ ଆସ ମା, ଆଜିର ଏ ପବିତ୍ର ଗୁଣ୍ଡିଚା ଦିବସରେ ରଥାରୂଢ଼ ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଲକ୍ଷ ଲକ୍ଷ ଜନତା ଜନାର୍ଦ୍ଦନଙ୍କ ସମ୍ମୁଖରେ ମୋ ଉତ୍କଳର ମହାମନ୍ତ୍ରୀ ଦେବୀ ପଦ୍ମାବତୀଙ୍କୁ ନିର୍ଦ୍ଦେଶ ଦେଉଛି, ପୃଥିବୀର ସର୍ବଶ୍ରେଷ୍ଠ ଚଣ୍ଡାଳ ଗଜପତି ପୁରୁଷୋତ୍ତମଙ୍କୁ ସ୍ୱାମୀ ରୂପରେ ବରଣ କରନ୍ତୁ।
0: ମହାମନ୍ତ୍ରୀ, ଆପଣ ଏ କ'ଣ କହୁଛନ୍ତି? ମହାମନ୍ତ୍ରୀ,
1: ମୋର ଧୃଷ୍ଟତା ମାର୍ଜନା କରିବେ ସାମୁ, ଆପଣଙ୍କର ନିଜର ବିଚାରଧାରାକୁ ଯଦି ଆପଣ ନ ମାନିବେ ତେବେ ମୋର କିଛି କହିବାର ନାହିଁ ମଣିମା। କିନ୍ତୁ ମୁଁ କହିବି, ଗଜପତି ନିଜେ କ'ଣ ସ୍ୱୀକାର କରିନାହାନ୍ତି ଏହି ସମୟ ତାଙ୍କର ଚଣ୍ଡାଳତ୍ଵ? ମହାରାଜ କ'ଣ ମାନି ନେଇନାହାନ୍ତି ଏହା ତାଙ୍କର ଗୌରବ।